ଆକାଶବାଣୀ ବାରିପଦା, ଆଜି ବୁଧବାର 1948 ଶତାବ୍ଦୀର ଭାଦ୍ରବ 4 ଦିନ, ତଦନୁଯାୟୀ 2026 ମସିହା ଅଗଷ୍ଟ ମାସର 26 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍।

ପରବର୍ତ୍ତୀ ଶିଳ୍ପୀ ଭୁବନେଶ୍ୱରୀ ମିଶ୍ର, ଗାଇଛନ୍ତି ଡକ୍ଟର ଜଗମୋହନ ମିଶ୍ରଙ୍କ ରଚନାରୁ।

ଶ୍ରୋତାବନ୍ଧୁ, ଏ ହେଉଛି ଏଫ୍ଏମ୍ 102.9 ଆକାଶବାଣୀ ବାରିପଦା। ଆପଣମାନେ ଶୁଣୁଛନ୍ତି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ବସନ୍ତ ପାତ୍ର, ଗୀତରଚନା ଅରବିନ୍ଦ ମୋଦୁଲି।

ବନ୍ଦନାର ଶେଷ ଅର୍ଘ୍ୟର ଶିଳ୍ପୀ ସରିତା ଦାସ, କଣ୍ଠରେ ଅଲେଖ ବିଶ୍ୱାଳଙ୍କ ଅନ୍ୟ ଏକ ରଚନା।

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସେଲୁ ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ଅନନ୍ତ ଚରଣ ମିଶ୍ର, ବସନ୍ତ ପାତ୍ର, ଇରା ମହାନ୍ତି ଏବଂ ସରିତା ଦାସ। ଗୀତଗୁଡ଼ିକ ଥିଲା ମହେଶ୍ୱର ପଣ୍ଡା, ଡକ୍ଟର ଜଗମୋହନ ମିଶ୍ର, ସୁଷମା ମହାକୁଡ଼, ଅରବିନ୍ଦ ମୁଦୁଲି ଏବଂ ଅଲେଖ ବିଶ୍ୱାଳଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

0: ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ନସିମା ବେଗମ।
1: ମହାମନିଷୀ ହଜରତ ମହମ୍ମଦ 570 ଖ୍ରୀଷ୍ଟାବ୍ଦରେ ଆରବର ମକ୍କା ସହରରେ ଜନ୍ମଗ୍ରହଣ କରିଥିଲେ। ସେଠି

ସେତେବେଳେ ଭିନ୍ନ ଭିନ୍ନ ଗୋଷ୍ଠୀର ଲୋକ ଥିଲେ ଏବଂ ସେମାନଙ୍କର ଭିନ୍ନ ଭିନ୍ନ ଆରାଧ୍ୟ ଦେବଦେବୀ ଥିଲେ। ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ଭୀଷଣ ଶତ୍ରୁତା ଲାଗି ରହୁଥିଲା, ଫଳରେ ପରସ୍ପର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟୁଥିଲା। ଛୋଟ ଛୋଟ କଥାରେ ପରସ୍ପରକୁ ହତ୍ୟା କରିବା ଏକ ସାଧାରଣ ଘଟଣା ଥିଲା। ଜୁଆ, ଚୋରି, ବ୍ୟଭିଚାର ଆଦି ଦୁର୍ଗୁଣ ସମାଜରେ ଭରି ରହିଥିଲା। ନାରୀ ଜାତିକୁ ଅତି ତୁଚ୍ଛ ବସ୍ତୁ ରୂପେ ବ୍ୟବହାର କରାଯାଉଥିଲା। ଝିଅ ଜନ୍ମ ହେବା ସଙ୍ଗେ ସଙ୍ଗେ ତାକୁ ମାରି ଦିଆଯାଉଥିଲା। ଦାସତ୍ୱ ପ୍ରଥା ପ୍ରଚଳିତ ଥିଲା। ଧନୀ ବ୍ୟବସାୟୀମାନେ ଗରିବର ଶୋଷଣ କରୁଥିଲେ। ଲୋକେ ମୂର୍ତ୍ତି ପୂଜା କରୁଥିଲେ। ଯଦି କେହି କୌଣସି ବ୍ୟକ୍ତିଙ୍କୁ ହତ୍ୟା କରୁଥିଲା ତେବେ ସେ ଶତ୍ରୁତା ବଂଶାନୁକ୍ରମେ ରହୁଥିଲା। ପିଲାଦିନରୁ ମହମ୍ମଦ ବହୁତ ଏକାନ୍ତ ପ୍ରିୟ ଥିଲେ। ମାସ ମାସ ଧରି ସେ ହେରା ନାମକ ପର୍ବତର ଗୁମ୍ଫାରେ ସମାଧିସ୍ଥ ହୋଇ ରହୁଥିଲେ। ସେଠାରେ ପ୍ରଥମଥର ଦେବଦୂତ ଜିବ୍ରାଇଲ ତାଙ୍କ ପାଖକୁ ଭଗବାନଙ୍କ ବାର୍ତ୍ତା ନେଇ ଆସିଥିଲେ। ସେ ତାଙ୍କୁ କହିଲେ, ତୁମେ ଭଗବାନଙ୍କ ନାମରେ ବିଦ୍ୟାରମ୍ଭ କର, ଯେଉଁ ଭଗବାନ ମନୁଷ୍ୟକୁ ଟୋପାଏ ରକ୍ତରୁ ସୃଷ୍ଟି କରିଛନ୍ତି। 40 ବର୍ଷ ବୟସରେ ମହମ୍ମଦ ନବୁଆତ ପ୍ରାପ୍ତି ହେଲା ଏବଂ ସେଠାରୁ ଆସି ମହମ୍ମଦ ତାଙ୍କ ପରିବାରବର୍ଗ ଏବଂ ଦେଶବାସୀଙ୍କୁ ଏକତ୍ରିତ କରି ଭଗବାନଙ୍କ ବାଣୀ ଶୁଣାଇଲେ, ଯାହାର ମର୍ମ ହେଲା ଯେ ଏକମାତ୍ର ଈଶ୍ୱର ହିଁ ଉପାସନା ଯୋଗ୍ୟ, ତେଣୁ ମୂର୍ତ୍ତି ପୂଜା ଅନୁଚିତ। କାୟାମତ ଅର୍ଥାତ୍ ଲାଷ୍ଟ ଡେ ଅଫ୍ ଜଜମେଣ୍ଟରେ ସମସ୍ତ ମୃତ ବ୍ୟକ୍ତି ପୁନର୍ଜୀବନ ଲାଭ କରିବେ ଏବଂ ତାଙ୍କର କର୍ମାନୁଯାୟୀ ତାଙ୍କୁ ସ୍ୱର୍ଗ ବା ନର୍କ ପ୍ରାପ୍ତି ହେବ। ଇସଲାମ ଶବ୍ଦର ଅର୍ଥ ହେଲା ଈଶ୍ୱରଙ୍କ ନିକଟରେ ସମର୍ପଣ କରିବା। ଯେହେତୁ ଈଶ୍ୱର ସମଗ୍ର ବିଶ୍ୱର ସ୍ରଷ୍ଟା, ତେଣୁ ମଣିଷକୁ ଈଶ୍ୱରଙ୍କ ଆଦେଶରେ ନିଜକୁ ସମର୍ପିତ କରିବାକୁ ହିଁ ପଡ଼ିବ। ଏହା ହିଁ ନିର୍ବାଣ ପ୍ରାପ୍ତିର ଏକମାତ୍ର ପଥ। ହଜରତ ମହମ୍ମଦ ମଣିଷ ମଣିଷ ମଧ୍ୟରେ ଭ୍ରାତୃଭାବ ପାଇଁ ନିର୍ଦ୍ଦେଶ ଦେଇଥିଲେ ଏବଂ ସାହି ପଡ଼ିଶା ମଧ୍ୟରେ ଭଲ ସମ୍ପର୍କ ସ୍ଥାପନ କରିବାକୁ କହିଲେ। ଧର୍ମମତ ନିର୍ବିଶେଷରେ ସମସ୍ତେ ଭାଇ ଭାଇ। ଆରବରେ ନାରୀମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା, ତେଣୁ ସେ ନାରୀମାନଙ୍କର ଅଧିକାର ସାବ୍ୟସ୍ତ କଲେ। ନାରୀମାନଙ୍କ ସଙ୍ଗେ ଭଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଲେ। କନ୍ୟା ହତ୍ୟା ଜଘନ୍ୟ ଅପରାଧ ବୋଲି କହିଲେ। ଝିଅମାନଙ୍କୁ ପ୍ରେମ, ସ୍ନେହ ଓ ଆଦର ସହ ପାଳନ କରି ଯିଏ ବିବାହ ଦେବ ସେ ସ୍ୱର୍ଗରେ ସ୍ଥାନ ପାଇବ ବୋଲି କହିଲେ। ମାତୃ ଜାତିର ସ୍ଥାନ ବହୁ ଉଚ୍ଚରେ, ତାଙ୍କ ପାଦ ତଳେ ହିଁ ସ୍ୱର୍ଗ ପ୍ରାପ୍ତି ହେବ କହି ମାତା ପିତାଙ୍କ ସେବା ପାଇଁ ପ୍ରବର୍ତ୍ତାଇଲେ। ନାରୀ ମାତ୍ର ଅର୍ଦ୍ଧାଙ୍ଗିନୀ ହିଁ ନୁହଁ, ବରଂ ମନୁଷ୍ୟର ଉତ୍ତମ ଅର୍ଦ୍ଧାଙ୍ଗ ବୋଲି ବିବେଚିତ କଲେ। ନାରୀର ମୁଖମଣ୍ଡଳ ଯେହେତୁ ସୌନ୍ଦର୍ଯ୍ୟର ସ୍ଥାନ, ତେଣୁ ସେଠାରେ କେବେ ଆଘାତ କରିବ ନାହିଁ। ବ୍ୟକ୍ତିଗତ ସ୍ୱାଧୀନତାର ଗୁରୁତ୍ୱ ଜଣାଇଲେ, ଦାସତ୍ୱ ପ୍ରଥାର ନିନ୍ଦା କଲେ ଏବଂ ମନୁଷ୍ୟ ବ୍ୟାପାର ଅତ୍ୟନ୍ତ ଘୃଣ୍ୟ ବୋଲି ଲୋକଙ୍କୁ କହିଲେ ଏବଂ ଯିଏ ଦାସ କିଣି ତାକୁ ସ୍ୱାଧୀନ କରିବ ତାହା ଅତ୍ୟନ୍ତ ପୁଣ୍ୟ କାର୍ଯ୍ୟ ହେବ ବୋଲି କହିଲେ। ଅନ୍ୟମାନଙ୍କ ଧର୍ମକୁ ସମ୍ମାନ ଦେବା ଏବଂ ଅନ୍ୟମାନଙ୍କ ଆରାଧ୍ୟ ଦେବଦେବୀଙ୍କୁ ଗାଳିଗୁଲଜ ନ କରିବାକୁ କହିଲେ। ମହମ୍ମଦ ଜଣେ ସଂସ୍କାରକ ଥିଲେ। ସେ ଜାତି ଭେଦର ବିରୋଧ କରୁଥିଲେ ଏବଂ ସମାଜରୁ ଏହି କୁପ୍ରଥାକୁ ଉଠାଇ ଦେବା ପାଇଁ ଚେଷ୍ଟା କରିଥିଲେ। ଯେହେତୁ ଈଶ୍ୱରଙ୍କ ଦୃଷ୍ଟିରେ ସମସ୍ତେ ସମାନ, ତେଣୁ ଆମର ଭେଦଭାବ ସୃଷ୍ଟି କରିବା ଅନୁଚିତ। ସେ ଇସଲାମ ଧର୍ମର ମୂଳ 5ଟି ତତ୍ତ୍ୱ ସେମାନଙ୍କୁ ଶିଖାଇଥିଲେ। ଶାହାଦତ, ମୁଁ ସାକ୍ଷ୍ୟ ଦେଉଛି ଯେ କେହି ଭଗବାନ ନୁହନ୍ତି କେବଳ ଏକ ଈଶ୍ୱର ବ୍ୟତୀତ ଏବଂ ମହମ୍ମଦ ତାଙ୍କର ରସୁଲ ବା ପୈଗମ୍ବର ଅଟନ୍ତି। ସାଲାତ, 5 ଥର ନମାଜ ପଢ଼ିବା ଅର୍ଥାତ୍ ପ୍ରାର୍ଥନା କରିବା। ଜକାତ, ଯେଉଁମାନେ ଦରିଦ୍ର ଓ ଅସହାୟ ତାଙ୍କୁ ଭିକ୍ଷା ଦେବା। ସମ, ରମଜାନ ମାସରେ ଉପବାସ ବା ରୋଜା ରଖିବା। ହଜ୍ ଅର୍ଥାତ୍ ସାମର୍ଥ୍ୟ ଥିବା ବ୍ୟକ୍ତିଙ୍କୁ ମକ୍କା ସହରକୁ ତୀର୍ଥ କରି ଯିବା। ଅନେକ ଲୋକ ଇସଲାମ ଧର୍ମ ଗ୍ରହଣ କଲେ, କିନ୍ତୁ ଅନେକ ପ୍ରଭାବଶାଳୀ ଲୋକ ତାଙ୍କୁ ବିରୋଧ କଲେ ଓ ମହମ୍ମଦ ଓ ତାଙ୍କ ଶିଷ୍ୟମାନଙ୍କୁ ନାନା ପ୍ରକାର ନିର୍ଯାତନା ଦେବାକୁ ଲାଗିଲେ। ଶେଷରେ 622 ଖ୍ରୀଷ୍ଟାବ୍ଦରେ ମଦିନାବାସୀଙ୍କ ନିମନ୍ତ୍ରଣ ରକ୍ଷା କରି ମକ୍କାରୁ ମଦିନାକୁ ହିଜରତ କଲେ। ସେହିଦିନଠାରୁ ମୁସଲିମ କ୍ୟାଲେଣ୍ଡର ହିଜ୍ରାର ଆରମ୍ଭ ହେଲା। 630 ଖ୍ରୀଷ୍ଟାବ୍ଦରେ ମହମ୍ମଦ ମକ୍କା ଜୟ କରି କାବାରୁ ସମସ୍ତ ମୂର୍ତ୍ତିକୁ କାଢ଼ିଦେଲେ ଏବଂ ମକ୍କା ବିଜୟ ପରେ ସେ ଲୋକମାନଙ୍କୁ କହିଲେ, ତୁମେ ଯୁଦ୍ଧରେ ଜୟଲାଭ କର ବା ପରାଜୟ, କେବେ ହେଲେ ଅନ୍ୟାୟ ପନ୍ଥା ଅବଲମ୍ବନ କରିବ ନାହିଁ। ଶତ୍ରୁ ପକ୍ଷ, ନାରୀ, ଶିଶୁ, ବୃଦ୍ଧ ଏବଂ ରୋଗୀଙ୍କ ଉପରେ ଅତ୍ୟାଚାର କରିବ ନାହିଁ। ଯିଏ ନିଜ ଧର୍ମପୀଠରେ ଆଶ୍ରୟ ନେବ ତାକୁ ମାରିବ ନାହିଁ। ଯୁଦ୍ଧ କେବଳ ନିଜର ସୁରକ୍ଷା ପାଇଁ କରିବ, ନିଜ ଆଡ଼ୁ ଯୁଦ୍ଧ କରିବ ନାହିଁ। ଯୁଦ୍ଧ ଅପେକ୍ଷା ଶାନ୍ତିକୁ ପ୍ରାଧାନ୍ୟ ଦେବ, କ୍ଷମାକୁ ସର୍ବୋତ୍ତମ ମଣିବ, ଅପରାଧ ଓ ଶାନ୍ତି ମଧ୍ୟରେ ସନ୍ତୁଳନ ରକ୍ଷା କରିବ, ସମାଜରେ ମୌଳିକତାକୁ ଉତ୍ତମ ମଣିବ। 632 ଖ୍ରୀଷ୍ଟାବ୍ଦରେ ମହମ୍ମଦଙ୍କ ମୃତ୍ୟୁ ହେଲା ଏବଂ ଆବୁବକର ପ୍ରଥମ ଖଲିଫା ହେଲେ। ମହମ୍ମଦ କହୁଥିଲେ, ଆଲ୍ଲାଙ୍କୁ ଏମିତି ଉପାସନା କର ସତେ ଅବା ତୁମେ ତାଙ୍କୁ ଦେଖୁଅଛ, ଯଦି ତୁମେ ତାଙ୍କୁ ଦେଖୁନାହଁ ସେ ନିଶ୍ଚିତ ଭାବେ ତୁମକୁ ଦେଖିପାରୁଛନ୍ତି। ଯେହେତୁ ଈଶ୍ୱର ସର୍ବଦ୍ରଷ୍ଟା, ତେଣୁ ଆମକୁ ସବୁବେଳେ ଉତ୍ତମ କର୍ମ କରିବା ହିଁ ଉଚିତ।

ଶୁଣୁଥିଲେ ଅନୁଚିନ୍ତା, ନିବେଦନ କରିଥିଲେ ନାସିମା ବେଗମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 138ତମ ଭାଗ। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲକର, ବର୍ଣ୍ଣନାରେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

ବିଷ୍ଣୁଭକ୍ତ ସିନ୍ଧୁପତି ରହୁଗଣଙ୍କ ଅନୁଚରଗଣ ଭରତଙ୍କୁ ଶିବିକା ବହନ କରାଇଛନ୍ତି। ସେ ଅନ୍ୟମାନଙ୍କ ସହିତ କାନ୍ଧ ମିଳାଇ ଚାଲି ନ ପାରିବାରୁ ରହୁଗଣ ବିରକ୍ତ ହୋଇ ତାଙ୍କୁ ଗାଳି ଦେଇଛନ୍ତି। ଭରତ ରହୁଗଣ ସମ୍ବାଦ ଭାଗବତର ଏକ ଅପୂର୍ବ ଅଂଶ। ଜ୍ଞାନ ଓ ଭକ୍ତି ପ୍ରବାହରେ ଏହା ସଂସାରୀର ସନ୍ଦେହ ଏବଂ କଳୁଷ ଦୂର କରିଥାଏ।

ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 138ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମହାପ୍ରସାଦ କର, ଦୁଃଖୀ ଶ୍ୟାମ ତ୍ରିପାଠୀ, ମହାପାତ୍ର ମିନନ୍ତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କର, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି।

0: ଗ୍ରାମ ପ୍ଲାଣ୍ଟୋମାଇସିନ୍କୁ ମିଶାଇ ଫସଲର ମୂଳକୁ ସିଞ୍ଚନ କରନ୍ତୁ। ଜୈବିକ ଉପାୟରେ ଜୀବାଣୁଜନିତ ପତ୍ରପୋଡ଼ା ରୋଗ ପରିଚାଳନା ପାଇଁ ଏକର ପ୍ରତି 20 କିଲୋଗ୍ରାମ ଗୋବରକୁ 200 ଲିଟର ପାଣିରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ ଭଲଭାବରେ ଛାଣି ଆକ୍ରାନ୍ତ କିଆରୀରେ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି ରୋଗର ପରିଚାଳନା ପାଇଁ ଏକର ପ୍ରତି 600 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଔଷଧ କିମ୍ବା 200 ଗ୍ରାମ ପ୍ଲାଣ୍ଟୋମାଇସିନ୍ ସହିତ 600 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ 200 ଲିଟର ପାଣିରେ ସିଞ୍ଚନ କରନ୍ତୁ। ବର୍ଷା ଛାଡ଼ିବା ପରେ ଧାନରେ ଲେଡ଼ାପୋକ ଲାଗିବାର ସମ୍ଭାବନା ଅଛି। ଏହାର ନିୟନ୍ତ୍ରଣ ପାଇଁ ଶୁଖିଲା ପାଗ ଦେଖି ସନ୍ଧ୍ୟା ସମୟରେ ପ୍ରତି ଲିଟର ପାଣିରେ 1.5 ମିଲିଲିଟର ହିସାବରେ ଲାମ୍ବଡ଼ା ସାଇ ହେଲୋଥ୍ରିନ୍ କିମ୍ବା 2 ମିଲିଲିଟର ହିସାବରେ କ୍ଲୋରୋପାଇରିଫସ୍ ସହିତ ସାଇପରମେଥ୍ରିନ୍ ସିଞ୍ଚନ କରନ୍ତୁ। ପୋକଗୁଡ଼ିକ ରାତ୍ରିଚର ହୋଇଥିବାରୁ କୀଟନାଶକକୁ ଉପରବେଳା କିମ୍ବା ସନ୍ଧ୍ୟା ସମୟରେ ସିଞ୍ଚନ କରନ୍ତୁ। ମୁଗ ଓ ବିରି ଫସଲରେ ପ୍ରାଥମିକ ଅବସ୍ଥାରେ ଯୌପୋକର ପରିଚାଳନା ପାଇଁ ଏକର ପ୍ରତି 600 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ 1500 ppm ଆଜା ଡିରାକ୍ଟିନ୍କୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଯୌପୋକର ରାସାୟନିକ ଉପାୟରେ ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାଇଓମେଥୋକ୍ସାମ୍ କିମ୍ବା 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ମକା ଫସଲରେ ପତ୍ରପୋଡ଼ା ରୋଗ ହେବାର ସମ୍ଭାବନା ଅଛି। ବର୍ଷା ଛାଡ଼ିଗଲା ପରେ ଏହାର ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ମାଙ୍କୋଜେବ୍ ନାମକ ଫିମ୍ପିନାଶକ କିମ୍ବା 400 ଗ୍ରାମ ଜିନେବ୍ ନାମକ ଫିମ୍ପିନାଶକ କିମ୍ବା କାରେବ୍ଜାନିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ଆଖୁ ଫସଲରେ ନାଲିଶଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ଲଙ୍କା ଓ ବାଇଗଣରେ ଫଳପଚା ରୋଗ ଲାଗିବାର ସମ୍ଭାବନା ଅଛି। ଏହି ରୋଗର ପରିଚାଳନା ପାଇଁ ଶୁଖିଲା ପାଗ ଦେଖି କାର୍ବେଣ୍ଡାଜିମ୍ 85% WP 2 ଗ୍ରାମ କିମ୍ବା କପର ଅକ୍ସିକ୍ଲୋରାଇଡ୍ 85% WP 3 ଗ୍ରାମ 1 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ପନିପରିବାର ଅଙ୍ଗୀୟ ବୃଦ୍ଧି ଫଳ ଓ ଫୁଲ ଧରିବା ଅବସ୍ଥାରେ ନାଲି କଖାରୁ ପୋକ ପରିଚାଳନା ପାଇଁ ଏକର ପ୍ରତି 400 ଗ୍ରାମ ସାଇନା ଟ୍ରାନିଲିପ୍ରୋଲ୍ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ କିମ୍ବା 400 ମିଲିଲିଟର କ୍ଲୋରୋପାଇରିଫସ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଅମୃତଭଣ୍ଡାର ଅଙ୍ଗୀୟ ବୃଦ୍ଧି ଫଳ ଓ ଫୁଲ ଧରିବା ଅବସ୍ଥାରେ ତୃଣପୃଷ୍ଠ ପୋକ ପରିଚାଳନା ପାଇଁ 10 ଲିଟର ପାଣିରେ 30 ମିଲିଲିଟର ନିମ୍ବ ଆଧାରିତ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ଏହା ବ୍ୟତୀତ ଗଛରେ ସାବୁନ ଗୁଣ୍ଡ ମିଶ୍ରିତ ପାଣି ସିଞ୍ଚନ କରିପାରିବେ। ପୋକର ଆକ୍ରମଣ ଅଧିକ ହେଲେ ରାସାୟନିକ କୀଟନାଶକ ସିଞ୍ଚନ କରନ୍ତୁ। ବର୍ଷା ଛାଡ଼ିଗଲା ପରେ ରାସାୟନିକ ଉପାୟରେ ଏହି ପୋକର ଦମନ ପାଇଁ ପ୍ରତି 10 ଲିଟର ପାଣିରେ 20 ମିଲିଲିଟର ପ୍ରୋଫେନୋଫସ୍ ନାମକ କୀଟନାଶକ କିମ୍ବା 3 ଗ୍ରାମ ଥାଇଓମେଥୋକ୍ସାମ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରେ ଜଣାଯାଇଛି, ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଶସ୍ୟଜାତୀୟ ଫସଲ ମକା, ଚିନାବାଦାମ ଏବଂ ପନିପରିବା ଆଦି ଚାଷ ହୋଇଥିବା ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଝୋଟ କ୍ଷେତରୁ ଅତିରିକ୍ତ ଜଳ ନିଷ୍କାସନ କରନ୍ତୁ, କାରଣ ଏହା ଫାଇବର ବା ତନ୍ତୁର ଗୁଣ ଉପରେ ପ୍ରଭାବ ପକାଇଥାଏ। ବୁଣାଧାନରେ ଘାସମରା ଔଷଧ ପ୍ରୟୋଗ କରିନଥିଲେ ଧାନ ବୁଣିବାର 25-30 ଦିନ ପରେ ବେଉଷଣ କରିଦିଅନ୍ତୁ। ବର୍ଷା ଯୋଗୁଁ ଫସଲରେ ପତ୍ରପୋଡ଼ା, ଝାଉଁଳା, ମୂଳସଢ଼ା ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ କିମ୍ବା 2 ଗ୍ରାମ କାର୍ବେଣ୍ଡାଜିମ୍ ସହିତ ମାଙ୍କୋଜେବ୍

ସକାଳ 8:15 ହେଲୋ ବାରିପଦା। ଦିନ 12ଟାରେ ରହିଛି ଖଞ୍ଜଣି ଭଜନ। ପରିବେଷଣ କରିବେ ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ କଳାକାର। ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ। ଅପରାହ୍ନ 5:30। ସନ୍ଧ୍ୟା 6ଟାରେ ଭକ୍ତି ଗୀତ ସୁଗମ ସଙ୍ଗୀତ ସନ୍ଧ୍ୟା 6:15। ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳି ଗୀତ। ପରିବେଷଣ କରିବେ ଶିଳ୍ପୀ ଚିତ୍ରସେନ ହାସ୍ତା ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ଆପଣମାନଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 8ଟାରେ। ରାତି 8:30 ସୁଗମ ସଙ୍ଗୀତ ଗୀତ ଅତୀତ ରାତି 8:40। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ ଗାଁରୁ ସହର ଯାଏ
2: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀର ସେବାତୀର୍ଥଠାରେ 53ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି।

0: ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀମତୀ ପରିଡ଼ା ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଦିନ ନୟାଗଡ଼ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ପର୍ଯ୍ୟାୟରେ ମୋଟ 1,23,26,162 ହିତାଧିକାରୀଙ୍କୁ ମୋଟ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାର ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି 2006 ଧାରା 13 ଅନୁଯାୟୀ ବିଭିନ୍ନ ଆର୍ଥିକ ହାରରେ 10ମ ଦ୍ୱିବାର୍ଷିକ ସଂଶୋଧନ କରିଛନ୍ତି। ଏହି ସଂଶୋଧିତ ହାର ଚଳିତ ବର୍ଷ ଏପ୍ରିଲ୍ ପହିଲାରୁ 2028 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ଅନୁଯାୟୀ ସ୍ୱପୁନର୍ବାସତି ପାଇଁ ସହାୟତା 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ଶିଳ୍ପ ଓ ଖଣି ପ୍ରକଳ୍ପ ଯୋଗୁଁ ବିସ୍ଥାପିତ ପରିବାରଙ୍କୁ ନିଯୁକ୍ତି ବଦଳରେ ଏକକାଳୀନ ଆର୍ଥିକ ସହାୟତାରେ ସଂଶୋଧନ କରାଯାଇଛି। ଚାଷ ଜମି ପାଇଁ ସହାୟତା କ୍ଷେତ୍ରରେ ଜଳସେଚିତ ଜମି ପିଛା ଏକର ପ୍ରତି ଅନୁଦାନ 2,33,100 ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ଏକର ପ୍ରତି ଅନୁଦାନ 1,16,550 ଟଙ୍କାକୁ ବୃଦ୍ଧି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ପ୍ରଥମ ପରିଚାଳନା କମିଟି ବୈଠକରେ ଗୁଣାତ୍ମକ ଓ ସମାବେଶୀ ପ୍ରାଥମିକ ଶିକ୍ଷାର ବିକାଶ ନେଇ ସମୀକ୍ଷା କରାଯାଇଛି। ଏଥିରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ନିର୍ମାଣର ଅଗ୍ରଗତି ଯୋଜନାର କାର୍ଯ୍ୟାନ୍ୱୟନ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟରେ 118 ଏବଂ ଦ୍ୱିତୀୟ ପର୍ଯ୍ୟାୟରେ 204 ବିଦ୍ୟାଳୟ ନିର୍ମାଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ସଞ୍ଜୟ କୁମାର ବିଶ୍ୱାଳଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ସୁନ୍ଦରନାଥ ପାଢ଼ୀଙ୍କୁ ଓଏସ୍ଆର୍ଟିସିର ଜେନେରାଲ୍ ମ୍ୟାନେଜର ଦାୟିତ୍ୱ ମିଳିଥିବାବେଳେ ବୀରେନ୍ଦ୍ର କୋରକାରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ନୟାଗଡ଼ଠାରେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶିଶୁମାନଙ୍କ ସୁରକ୍ଷା ଅଧିକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ନେଇ ଆଲୋଚନା ହୋଇଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିଶୁମାନଙ୍କ ପାଇଁ ସୁରକ୍ଷିତ ସୁସ୍ଥ ଓ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବାର ଆବଶ୍ୟକତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ କୃଷିଜାତ ଦ୍ରବ୍ୟ ହଳଦୀ ଅଦା ଫୁଲଝାଡ଼ୁ ମିଲେଟ୍ ଜାତୀୟ ଶସ୍ୟ ଆମ୍ବ ପଣସ ଆଦିର ରପ୍ତାନୀ ବିଷୟରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଏହିସବୁ ଦ୍ରବ୍ୟକୁ ବିଶ୍ୱ ବଜାରରେ ପହଞ୍ଚାଇବା ଉପରେ ଶ୍ରୀ ପାଣିଗ୍ରାହୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା 2026 ପାଇଁ ପଞ୍ଜୀକରଣ ଅବଧିକୁ 30 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଆସନ୍ତା ମାସ 30 ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସ ଆଜି ପାଳନ କରାଯାଉଛି। ବିଶ୍ୱ ଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁସଲମାନ ସମ୍ପ୍ରଦାୟଙ୍କୁ ଏହି ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ରାଜ୍ୟରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ୟା ଯୋଗୁଁ ଭଦ୍ରକ ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବେଶି ପ୍ରଭାବିତ ହୋଇଛି। ଏପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ତିହିଡ଼ି ଓ ଚାନ୍ଦବାଲି ବ୍ଲକର 75,432 ଜଣ ଲୋକ ଜଳବନ୍ଦୀ ଥିବାବେଳେ ଯାଜପୁର ଜିଲ୍ଲାରେ 21,000 ଉର୍ଦ୍ଧ୍ୱ ଲୋକ ବନ୍ୟା ପ୍ରଭାବିତ ହୋଇଛନ୍ତି। ବନ୍ୟାଞ୍ଚଳରେ ତ୍ୱରିତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ସମୀକ୍ଷା କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ ଆଜି ରହିଛି ବିଷୟ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ବିଜୟ କୁମାର ପୁଷ୍ଟି।
2: ସ୍ୱାସ୍ଥ୍ୟ କେବଳ ରୋଗ ଓ ବିକଳାଙ୍ଗର ଅନୁପସ୍ଥିତି ନୁହେଁ, ବରଂ ଏହା ସମ୍ପୂର୍ଣ୍ଣ ଶାରୀରିକ ମାନସିକ ଓ ସାମାଜିକ ଉନ୍ନତିର ଏକ ଅବସ୍ଥା। ରୋଗରୁ ମୁକ୍ତି ପାଇବାକୁ ହେଲେ ଆମେ ସତର୍କତାର ସହ ରୋଗ ନିରାକରଣ ବ୍ୟବସ୍ଥା

0: ଗ୍ରହଣ କରିବା ଉଚିତ। ଅର୍ଥାତ୍ ଉତ୍ତମ ଜୀବନଚର୍ଯ୍ୟା ବାଛି ନେବା ସବୁଠୁ ଉତ୍ତମ। ଶରୀରର ଅନ୍ତଃଶୋଧନ ପ୍ରାକୃତିକ ଉପାୟରେ ହେବା ଉଚିତ। ସୁସ୍ଥ ରହିବାର ପାଞ୍ଚଟି ପଦ୍ଧତି ଆମର ସହାୟକ ହୋଇଥାଏ। ଦୈନନ୍ଦିନ ନିତ୍ୟକର୍ମ, ଯୌଗିକ ବ୍ୟାୟାମ, ସନ୍ତୁଳିତ ଆହାର, ସକାରାତ୍ମକ ଚିନ୍ତନ ଏବଂ ଉପଯୁକ୍ତ ବିଶ୍ରାମ। ଏଗୁଡ଼ିକ ମଧ୍ୟରୁ ଯୌଗିକ ବ୍ୟାୟାମ ଅନ୍ୟତମ। ସାଧାରଣ ଲୋକଙ୍କ ଧାରଣା କେବଳ ସାଧୁ ସନ୍ଥ ମହାତ୍ମାମାନେ ହିଁ କେବଳ ଯୋଗ ସାଧନା କରିପାରିବେ। ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରମାତ୍ମକ। ଯେକୌଣସି ବ୍ୟକ୍ତି, ସେ ବିବାହିତ ବା ଅବିବାହିତ, ଧନୀ ବା ଦରିଦ୍ର, ବର୍ଣ୍ଣ, ଧର୍ମ, ସମ୍ପ୍ରଦାୟ, ଯାହା ହେଉନା କାହିଁକି, ଯୋଗ ସିଦ୍ଧାନ୍ତ ଅନୁଯାୟୀ ଆଚରଣ କରି ନିଜ ଜୀବନକୁ ସରସ ସୁନ୍ଦର, ସୁଖମୟ ତଥା ଆନନ୍ଦମୟ କରିପାରେ। ଯୌଗିକ କ୍ରିୟା ଦ୍ୱାରା ମନୁଷ୍ୟର ଗୁଣଗୁଡ଼ିକରେ ପରିବର୍ତ୍ତନ ପରିଲକ୍ଷିତ ହୁଏ। ପ୍ରକୃତି ଓ ତା'ର ସମସ୍ତ ତତ୍ତ୍ୱରେ ତିନି ପ୍ରକାର ଗୁଣ ଥାଏ, ସାତ୍ତ୍ୱିକ, ରାଜସିକ, ତାମସିକ। ତମଗୁଣ ନିଦ୍ରା, ମୋହ, ଭୟ, ଆଳସ୍ୟ, ଦୀନଭାବ, ଭ୍ରମ ଇତ୍ୟାଦି ଉତ୍ପନ୍ନ କରେ। ରଜଗୁଣ ଚାଞ୍ଚଲ୍ୟ, ଚିନ୍ତା, ସାଂସାରିକ କର୍ମରେ ପ୍ରବୃତ୍ତି ଇତ୍ୟାଦି ଉତ୍ପନ୍ନ କରେ, ଯାହା ଦୁଃଖ ଓ ଯନ୍ତ୍ରଣାର କାରଣ ହୁଏ। ଏବଂ ସତ୍ତ୍ୱଗୁଣ କ୍ଷମା, ଦୟା, ଦାନ, ଧର୍ମ, ଶ୍ରଦ୍ଧା, ଧୈର୍ଯ୍ୟ, ବୀର୍ଯ୍ୟ, ଉତ୍ସାହ ଇତ୍ୟାଦି ଉତ୍ପନ୍ନ କରେ, ଯାହାଦ୍ୱାରା ମନୁଷ୍ୟକୁ ଶାନ୍ତି ଓ ଆନନ୍ଦ ପ୍ରାପ୍ତି ହୁଏ। ଏହି ଯୌଗିକ ବ୍ୟାୟାମ ସାଧନା ଦ୍ୱାରା ମନୁଷ୍ୟ ତମ ଓ ରଜ ସ୍ଥିତିରୁ ସତ୍ତ୍ୱପ୍ରଧାନ ସ୍ଥିତି ଆଡ଼କୁ ନେଇଯାଏ। ସେଥିପାଇଁ ସୁଖୀ ଜୀବନ ପାଇଁ ପ୍ରତ୍ୟହ ଯୌଗିକ ବ୍ୟାୟାମ ସାଧନା ଏକାନ୍ତ ଆବଶ୍ୟକ। ଯୋଗ ହେଉଛି ଏକ ଅନୁଶାସନବଦ୍ଧ ଅଭ୍ୟାସ। ଶ୍ୱାସକ୍ରିୟାକୁ ନିୟନ୍ତ୍ରଣ କରି ଅଫୁରନ୍ତ ଶକ୍ତି ଆହରଣ କରିବାର ଏକ ଶୃଙ୍ଖଳିତ ପଦ୍ଧତି। ଏହା ସାଧାରଣ ବ୍ୟାୟାମଠାରୁ ସମ୍ପୂର୍ଣ୍ଣ ଭିନ୍ନ। କୁହାଯାଏ, ସ୍ଥିରମ୍ ସୁଖମ୍ ଆସନମ୍। ଯୋଗାସନରେ ଶରୀରକୁ ସୁଖ ମିଳେ ଏବଂ ମନରେ ସ୍ଥିରତା ଆସେ। ଦୈନିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବା ସହ ଶଯ୍ୟା ତ୍ୟାଗ, ନିତ୍ୟକର୍ମ, ବିଶ୍ରାମ, ସନ୍ତୁଳିତ ଖାଦ୍ୟର ସମୟ ନିର୍ଦ୍ଧାରଣ କରିବା ଉଚିତ। ତାପରେ ଯୌଗିକ ବ୍ୟାୟାମ ଅଭ୍ୟାସ ପାଇଁ ଶରୀରକୁ ଉପଯୁକ୍ତ ପ୍ରସ୍ତୁତି କରିବା ବିଧେୟ। ଏହା କେବଳ ଗୋଟିଏ ଦିନ ବା ମାସର କାର୍ଯ୍ୟ ନୁହେଁ, ବରଂ ଜୀବନସାରା ଏହି ସୁଅଭ୍ୟାସର ଆବଶ୍ୟକତା ରହିଛି। ତାହା ହେଲେ ଯାଇ ଶରୀର ସୁସ୍ଥ ତଥା ନିରୋଗ ହୋଇପାରିବ। ଅନେକ ଦିଗ ମଧ୍ୟରୁ ଶାରୀରିକ ଦିଗର ବିକାଶ ପାଇଁ ମିତାହାର, ସତ୍କର୍ମ, ଆସନ, ପ୍ରାଣାୟାମ, ସମୂହ ସାଧନା, ପ୍ରାର୍ଥନା ଓ ବ୍ରହ୍ମଚର୍ଯ୍ୟ ପାଳନ ଅପରିହାର୍ଯ୍ୟ। ଆସନ ମଧ୍ୟରେ ପ୍ରତ୍ୟହ ପଦ୍ମାସନ, ପବନ ମୁକ୍ତାସନ, ବଜ୍ରାସନ, ହଳାସନ, ଚକ୍ରାସନ, ଭୁଜଙ୍ଗାସନ, ପଶ୍ଚିମୋତ୍ତାନାସନ, ସୂର୍ଯ୍ୟ ନମସ୍କାର, ଶୀର୍ଷାସନ, ତାଡ଼ାସନ, କଟିଚକ୍ରାସନ, ତ୍ରିକୋଣାସନ, ଶବାସନ ଇତ୍ୟାଦି ଅଭ୍ୟାସ କଲେ ଶରୀର ସୁସ୍ଥ, ସୁନ୍ଦର, ନମନୀୟ ଓ ଜୀବନୀ ଶକ୍ତିରେ ପରିପୂର୍ଣ୍ଣ ହୋଇଥାଏ। ମାନସିକ ସ୍ୱାସ୍ଥ୍ୟ ପାଇଁ ଯମ, ନିୟମ, ବ୍ରହ୍ମଚର୍ଯ୍ୟର ପାଳନ ସଙ୍ଗେ ସଙ୍ଗେ ଭସ୍ତ୍ରିକା, ଭ୍ରାମରୀ, ନାଡ଼ିଶୋଧନ, କପାଳଭାତି ପ୍ରାଣାୟାମର ଅଭ୍ୟାସ ସୁଫଳ ଦେଇଥାଏ। ଏହା ବ୍ୟତୀତ ଧ୍ୟାନ, ଗଭୀର ଶ୍ୱାସ ପ୍ରଶ୍ୱାସ, ରେଚକ, କୁମ୍ଭକ ଓ ପୂରକ ଅଭ୍ୟାସ ଅତିବ ହିତକାରୀ। ସର୍ବୋପରି ଯୋଗ ନିଦ୍ରା ସବୁଠାରୁ ଶାନ୍ତି ପ୍ରଦାନକାରୀ ଯୌଗିକ କ୍ରିୟା। ଏଗୁଡ଼ିକର ନିରନ୍ତର ଅଭ୍ୟାସ ଦ୍ୱାରା ମନର ଚାଞ୍ଚଲ୍ୟ ଦୂର ହୁଏ, ମନ ଏକାଗ୍ର ହୁଏ ଓ ଚିତ୍ତ ସ୍ଥିର ହୁଏ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ। ଆଲୋଚକ ଥିଲେ ବିଜୟ କୁମାର ପୁଷ୍ଟି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ

ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରମୁଖ ପରିବହନ ଓ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପରାମର୍ଶ ଦେଇଛନ୍ତି। ସେବାତୀର୍ଥଠାରେ 53ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ମୋଦି ଯୋଜନାର କାର୍ଯ୍ୟକାରିତାରେ ସମନ୍ୱିତ ପଦ୍ଧତିଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ବିଭିନ୍ନ ମନ୍ତ୍ରଣାଳୟ ଏବଂ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପଯୋଗ ସହ ପ୍ରତ୍ୟେକ ପର୍ଯ୍ୟାୟରେ ଗୁଣବତ୍ତାକୁ ସୁନିଶ୍ଚିତ ତଥା ତଦାରଖକୁ ସୁଦୃଢ଼ କରିବାକୁ ସେ କହିଛନ୍ତି। ବୈଠକରେ ପ୍ରଧାନମନ୍ତ୍ରୀ ରେଳପଥ, ସଡ଼କ ଯୋଗାଯୋଗ ଏବଂ ଶକ୍ତି କ୍ଷେତ୍ରର 6 ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ପାଇଁ 30,000 କୋଟିରୁ ଅଧିକ ଟଙ୍କା ବରାଦ ହୋଇଛି। ନିର୍ଦ୍ଧାରିତ ସମୟ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଡାଟା ଇକୋସିଷ୍ଟମକୁ କୃଷି ମୂଲ୍ୟ ଶୃଙ୍ଖଳରେ ପ୍ରଭାବଶାଳୀ ଢଙ୍ଗରେ ବ୍ୟବହାର କରାଯିବା ଉଚିତ। ଆଗ୍ରିଷ୍ଟାକ୍ ଇକୋସିଷ୍ଟମ ପ୍ରସ୍ତୁତିରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ଶ୍ରୀ ମୋଦି ଏହି ଅବସରରେ ପ୍ରଶଂସା କରିଛନ୍ତି। କୃଷକଙ୍କ କ୍ଷେତ୍ରରେ ଏହା ସକାରାତ୍ମକ ଫଳ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସାଇବର ଠକେଇ କ୍ଷେତ୍ରରେ ସଚେତନତା ଏବଂ ଏ ସଂକ୍ରାନ୍ତ ଜ୍ଞାନ ଆଦାନ ପ୍ରଦାନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକ, ଯୁବପିଢ଼ି ଏବଂ ଅନ୍ୟାନ୍ୟ ଦୁର୍ବଳବର୍ଗଙ୍କୁ ଏଭଳି ଠକେଇରୁ ସତର୍କ ରହିବା ପାଇଁ ନିରନ୍ତର ଜନସଚେତନତା ଅଭିଯାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ଦକ୍ଷତା ବିକାଶକୁ ପ୍ରାଥମିକତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ପରାମର୍ଶ ଦେଇଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଉପରେ ଭାରତ ଓ ଚୀନ୍ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ବେଜିଂଠାରେ ସୀମା ପ୍ରସଙ୍ଗ ନେଇ 25ତମ ସ୍ୱତନ୍ତ୍ର ପ୍ରତିନିଧିସ୍ତରୀୟ ଆଲୋଚନାରେ ସହ ଅଧ୍ୟକ୍ଷତା କରିଥିଲେ। ବେଜିଂଠାରେ ଅନୁଷ୍ଠିତ ଏହି ବୈଠକରେ ଚୀନ୍ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱାଙ୍ଗ ଇ ଅଂଶଗ୍ରହଣ କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଉଭୟ ପକ୍ଷ ସୀମାରେ ଶାନ୍ତି ପ୍ରତିଷ୍ଠା ନେଇ ସ୍ୱଷ୍ଟ ଏବଂ ଦୃଢ଼ ମତ ପୋଷଣ କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଏହାର ସମାଧାନ ଦିଗରେ କାର୍ଯ୍ୟ କରିବାକୁ ଉଭୟ ପକ୍ଷ ସହମତ ହୋଇଛନ୍ତି। ଗତ 2024 ଅକ୍ଟୋବର ମାସରେ ତାଞ୍ଜେନ୍ଠାରେ ଏବଂ ଗତବର୍ଷ ଅଗଷ୍ଟ ମାସରେ ତିଆଞ୍ଜିନ୍ଠାରେ ଅନୁଷ୍ଠିତ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତିର କାର୍ଯ୍ୟକାରିତା ନେଇ ଉଭୟ ପକ୍ଷ ସମୀକ୍ଷା କରିଛନ୍ତି। ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ଉଭୟ ପକ୍ଷ ଆଲୋଚନା କରିଛନ୍ତି। ଚୀନ୍କୁ ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ଡୋଭାଲ ଚୀନ୍ର ଉପରାଷ୍ଟ୍ରପତି ହାନ୍ ଝେଙ୍ଗ୍ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିଥିଲେ। ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ଅଧିକ ସଶକ୍ତ କରିବା ଉପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀଠାରେ ଆୟୋଜିତ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀ ଏନ୍ଏସ୍ଏସ୍ସିର ଉଦ୍ଯାପନୀ ଅଧିବେଶନକୁ ସମ୍ବୋଧନ କରି ଶ୍ରୀ ଶାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 2047 ବିକଶିତ ଭାରତ ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ଏଥିପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଶାହା କହିଛନ୍ତି ଏ ସଂକ୍ରାନ୍ତ ଆହ୍ୱାନଗୁଡ଼ିକୁ ଇତିମଧ୍ୟରେ ପ୍ରତିହତ କରାଯାଇପାରିଛି। ଏଥିପାଇଁ ରାଜ୍ୟ ପୁଲିସ୍ ବାହିନୀ, କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଏବଂ ସିଏପିଏଫ୍ର ଶ୍ରୀ ଶାହା ଉଚ୍ଚ ପ୍ରଶଂସା କରିଛନ୍ତି। ଆଗାମୀ 20 ବର୍ଷ ପାଇଁ ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକୁ ଚିହ୍ନଟ କରିବା ସହ ଏହାର ମୁକାବିଲା ଦିଗରେ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ଆଗାମୀ ବର୍ଷକ ମଧ୍ୟରେ 3ଟିଯାକ ନୂତନ ଫୌଜଦାରୀ ନ୍ୟାୟ ସଂହିତାକୁ ଶତପ୍ରତିଶତ କାର୍ଯ୍ୟକାରୀ କରାଯିବ, ଫଳରେ ମାମଲାଗୁଡ଼ିକର ବିଚାର ପ୍ରକ୍ରିୟା ତ୍ୱରିତ ହୋଇପାରିବ। ଦେଶକୁ ଅନୁପ୍ରବେଶକାରୀ ମୁକ୍ତ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି, କାରଣ ଜାତୀୟ ସୁରକ୍ଷା, ଅର୍ଥନୀତି ଏବଂ ଜନସଂଖ୍ୟାଗତ ସ୍ଥିରତା କ୍ଷେତ୍ରରେ ଏହା ଏକ ବିପଦ ବୋଲି ଶ୍ରୀ ଶାହା ସତର୍କ କରାଇଛନ୍ତି। ଏଥିସହ ନିଶାମୁକ୍ତ ଭାରତ ଗଠନ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଗତ 5 ବର୍ଷ ମଧ୍ୟରେ ବିଦେଶରୁ 274 ଜଣ ପଳାତକଙ୍କୁ ଫେରାଇ ଅଣାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ଏକ ସ୍ୱତନ୍ତ୍ର ପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଗତ ମାର୍ଚ୍ଚ 11 ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତି 2025 କେନ୍ଦ୍ରୀୟ ଲୋକସଭା ପରୀକ୍ଷାର୍ଥୀଙ୍କ କ୍ଷେତ୍ରରେ ଲାଗୁ ହେବା ନେଇ କେନ୍ଦ୍ର ସରକାର ଏହି ଆବେଦନ ମାଧ୍ୟମରେ ସ୍ୱଷ୍ଟୀକରଣ ଲୋଡ଼ିଛନ୍ତି। କେନ୍ଦ୍ରୀୟ ଲୋକସେବା ଆୟୋଗ ସୁପାରିଶ କରିଥିବା 958 ଜଣ ପ୍ରାର୍ଥୀଙ୍କ ପାଇଁ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏହି ସ୍ୱଷ୍ଟୀକରଣ ଆବଶ୍ୟକ କରୁଛି।
ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏ ସଂକ୍ରାନ୍ତ ସ୍ୱଷ୍ଟୀକରଣ ପାଇଁ ଯୁକ୍ତି ଉପସ୍ଥାପନ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ

ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଛି। ବିଚାରପତି ପିଏସ୍ ନରସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚରେ ତାଲିକାଭୁକ୍ତ କରିବାକୁ ଶ୍ରୀ ମେହେଟ୍ଟା କୋର୍ଟକୁ ପ୍ରାର୍ଥନା କରିଛନ୍ତି। ଅନ୍ୟ ଏକ ମାମଲାରେ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ ଯୁକ୍ତି ଉପସ୍ଥାପନ କରି କହିଛନ୍ତି ଜଷ୍ଟିସ୍ ନରସିଂହ ଏବଂ ଜଷ୍ଟିସ୍ ଆର୍ ମାଧବନଙ୍କ ଖଣ୍ଡପୀଠରେ ପୂର୍ବ ମାମଲାର ବିଚାର ହୋଇ ମାର୍ଚ୍ଚ 11 ତାରିଖରେ ରାୟ ପ୍ରକାଶ ପାଇଥିଲା। ସେହି ବେଞ୍ଚରେ ଏହି ମାମଲାର ପୁନଃ ଶୁଣାଣି ପାଇଁ ସେ ଅନୁରୋଧ କରିଛନ୍ତି। ମାର୍ଚ୍ଚ 11 ତାରିଖ ରାୟରେ ସୁପ୍ରିମକୋର୍ଟ ସ୍ୱଷ୍ଟ କରିଥିଲେ ଯେ 2004 ଅକ୍ଟୋବର 14 ତାରିଖରେ ପ୍ରକାଶିତ ସ୍ୱଷ୍ଟୀକରଣ 1993 ସେପ୍ଟେମ୍ବର 8 ତାରିଖ ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରିପାରିବ ନାହିଁ। 1993 ସେପ୍ଟେମ୍ବର 8 ତାରିଖରେ ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲିଆର ଚିହ୍ନଟ ନେଇ ଏକ ସ୍ୱଷ୍ଟୀକରଣ ପ୍ରଦାନ କରାଯାଇଥିଲା। କାନାଡ଼ା ଏବଂ ଆମେରିକାକୁ 9 ସରକାରୀ ଗସ୍ତରେ ଯାଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟରଣ୍ଟୋଠାରେ ପହଞ୍ଚିଛନ୍ତି। କାନାଡ଼ାକୁ 4 ଗସ୍ତ ଅବସରରେ ଅର୍ଥମନ୍ତ୍ରୀ ତାଙ୍କ କାନାଡ଼ା ପ୍ରତିପକ୍ଷ ଫ୍ରାଙ୍କୋଇସ୍ ଫିଲିପ୍ ଚାମ୍ପେନ୍ଙ୍କ ସହ ଅର୍ଥନୈତିକ କ୍ଷେତ୍ରରେ ସମ୍ପର୍କ ସୁଦୃଢ଼ ନେଇ ଆଲୋଚନା କରିବେ। ଉଭୟ ଦେଶ ମଧ୍ୟରେ ଆର୍ଥିକ କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅର୍ଥମନ୍ତ୍ରୀଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା 28 ତାରିଖରେ ଅର୍ଥମନ୍ତ୍ରୀ ଆମେରିକାରେ ପହଞ୍ଚବେ। ଚିକାଗୋ, ଆସେଭିଲ୍ ଏବଂ ନ୍ୟୁୟର୍କଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା 2 ତାରିଖରେ ଅର୍ଥମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଦେଶର ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଉଛି। ଏଥିପାଇଁ ସମୟୋଚିତ ଚିକିତ୍ସା ପରାମର୍ଶ ଗ୍ରହଣ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଚିନ୍ତିତ ନ ହୋଇ ସାମ୍ପ୍ରତିକ ପରିସ୍ଥିତିରେ ସଚେତନ ଏବଂ ସତର୍କ ରହିବାକୁ ଡକ୍ଟର ବହଲ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏରେ ସଂସ୍କାର ନେଇ ସଂସଦୀୟ କମିଟି ଏକ ଚିଠା ରିପୋର୍ଟ ପ୍ରସ୍ତୁତ କରିଛି। ପରୀକ୍ଷଣ ସଂସ୍ଥାକୁ ଆଇନଗତ ମାନ୍ୟତା ପ୍ରଦାନ କରିବା ନେଇ କମିଟି ସଦସ୍ୟଙ୍କ ସମ୍ମତିକ୍ରମେ ଏହି ଚିଠା ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି 382 ଚିଠା ରିପୋର୍ଟ ଉପରେ କଂଗ୍ରେସ ସଦସ୍ୟ ମୁକୁଲ ୱାସନିଙ୍କ ନେତୃତ୍ୱରେ ଗଠିତ କମିଟିରେ ଆଲୋଚନା ହୋଇଛି। ପୂର୍ବରୁ କଂଗ୍ରେସ ସାଂସଦ ଦିଗ୍ବିଜୟ ସିଂଙ୍କ ନେତୃତ୍ୱରେ ଗଠିତ କମିଟିରେ ଏନ୍ଟିଏ ସଂସ୍କାର ଉପରେ ରିପୋର୍ଟ ପ୍ରସ୍ତୁତି ନେଇ 2 ବୈଠକ ଅନୁଷ୍ଠିତ ହୋଇଥିଲା। କଲମ୍ବୋ ଟେଷ୍ଟରେ ଫଲୋନ୍ ଏଡ଼ାଇବାକୁ ଶ୍ରୀଲଙ୍କା ପ୍ରୟାସ କରିବ। ଚତୁର୍ଥ ଦିନରେ ଆଜି ଶ୍ରୀଲଙ୍କା ଗତକାଲିର ପ୍ରଥମ ଇନିଂ ସ୍କୋର 8 265 ରନ୍ରୁ ବ୍ୟାଟିଂ ଆରମ୍ଭ କରିବ। ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂ ସ୍କୋରଠାରୁ 238 ରନ୍ ପଛୁଆ ରହିଛି। ସୋନାଲ ଦିନୁସା 85 ରନ୍ ଏବଂ ଲାହିର କୁମାର 8 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ଭାରତ ପ୍ରଥମ ଇନିଂସରେ 9 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଟେଷ୍ଟ ଜିତି ଭାରତ ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରମୁଖ ପରିବହନ ଏବଂ ଭିତ୍ତିଭୂମି ପ୍ରକଳ୍ପ ଯୋଜନାରେ ସାଧାରଣ ଉପଯୋଗୀ କରିଡର ଚିହ୍ନଟ କରିବାକୁ ପ୍ରଗତି ବୈଠକରେ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ। ସୀମାବର୍ତ୍ତୀ ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କଲେ ଉଭୟ ଭାରତ ଓ ଚୀନ୍। ବିକଶିତ ଭାରତ ସ୍ୱପ୍ନ ସାକାର ଦିଗରେ ଆଭ୍ୟନ୍ତରୀଣ ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅନ୍ୟାନ୍ୟ ପଛୁଆବର୍ଗ କ୍ରିମିଲେୟାର ମାନଦଣ୍ଡ ଆଧାରିତ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଗଠନ କରିବେ ସ୍ୱତନ୍ତ୍ର ପୀଠ। ଏବଂ କଲମ୍ବୋ ଟେଷ୍ଟରେ ପ୍ରଥମ ଇନିଂସରେ ଭାରତଠାରୁ 238 ରନ୍ରେ ପଛୁଆ ରହିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ। ଉପସ୍ଥାପନରେ ଭାଦୁଚରଣ ହାଁସଦା। କାର୍ଯ୍ୟକ୍ରମ ସାନ୍ତାଳୀ ଆଖଡ଼ା।

ଏଥିସହିତ ଶେଷ ହେଲା ସାନ୍ତାଳି ଆଖଳା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଶୈଳଭମା ବାସୁଦେବ ରଥଙ୍କ ରଚନା।

ଶିଳ୍ପୀ ଶୈଳଭାମାଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ବାସୁଦେବ ରଥଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ସଦାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବରିପଦ, ହ୍ୟାଲୋ।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ବାରିପଦାର ଏହି ବିଶେଷ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ବାରିପଦା ପରିସରକୁ। ବିଳମ୍ବ ନ କରି ଆସନ୍ତୁ କଥା ହେବା ଆଉ ଶ୍ରୋତାଙ୍କ ଅନୁରୋଧର ଗୀତ ଶୁଣିବା। ଆକାଶବାଣୀ ବାରିପଦାରୁ କହୁଛି, ହେଲୋ।
1: ଆଜ୍ଞା ନମସ୍କାର, ଜୟ ଜଗନ୍ନାଥ। ମୁଁ ରେଡିଓ ପାର୍ଟନର ଚିତ୍ରସଂ ସବର କହୁଛି ଆଜ୍ଞା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଗନ୍ନାଥପୁର।
0: ଜୟ ଜଗନ୍ନାଥ। ଚିତ୍ରସଂ ଭାଇ, ଆପଣଙ୍କର ସେ ଯୋଉ ରେଡିଓ ସେଟ୍ଟା କିଣିଥିଲେ,
1: ହଁ ଆଜ୍ଞା,
0: ଠିକ ଭାବରେ ଟ୍ୟୁନ୍ କରିକି ଶୁଣୁଛନ୍ତି ନା ନାହିଁ?
1: ହଁ ଆଜ୍ଞା, ଶୁଣୁଛି ଆଜ୍ଞା।
0: ଆଚ୍ଛା, ଆପଣଙ୍କର ଏଫଏମ୍
1: ମୋବାଇଲ ଆପ୍ ରେ ବୋଲେ ସବୁ ଆମର ଭାରତର ସବୁ ଆସୁଛି ଆଜ୍ଞା। ହଁ, ସବୁ ଯୋଉଟା ବୋଇଲେ ସେଇଟା ଆଜ୍ଞା।
0: ତେବେ ଆପଣ କଣ କରୁଛନ୍ତି ଏବେ?
1: ବର୍ତ୍ତମାନ ତ ମୁଁ ଆଜ୍ଞା ଏଇଟା ବିରି ଗ୍ରାଇଣ୍ଡର କରୁଛି ଆଜ୍ଞା।
0: ଆଚ୍ଛା, ଆପଣଙ୍କର ପ୍ରତ୍ୟେକ ଦିନ ଯୋଉ କାର୍ଯ୍ୟକ୍ରମ କରନ୍ତି, ଆପଣଙ୍କର ଅଛି ଆପଣଙ୍କର ଷ୍ଟଲ, ସେଥିପାଇଁ ଆପଣ ବିରି ଗ୍ରାଇଣ୍ଡିଂ କରୁଛନ୍ତି ଆଜି?
1: ତେବେ
0: ବର୍ତ୍ତମାନ ତ ଆପଣଙ୍କର କଷ୍ଟମର ଆଉ ଆସନ୍ତିନି, ଯେମିତିକି
1: ସକାଳେ ଏବେ ତ ଆସନ୍ତିନି ଆଜ୍ଞା, ଖାଲି ସକାଳେ ଆଜ୍ଞା, ସକାଳେ ତ ଗ୍ରାଇଣ୍ଡର କଲେ ଆଜ୍ଞା ଟାଇମ୍ ହବ କି ନାହିଁ, ସେଥିଲାଗି ଏତେ ଗ୍ରାଇଣ୍ଡର କରିଦେଇକି ଫ୍ରିଜର ଭିତରେ ପୁରେଇ ଦେଇଥିସୁ ଆଜ୍ଞା। ଆଉ
0: ଆଚ୍ଛା, ତାପରେ କାଲି ଭୋରରୁ ପୁଣି ଆରମ୍ଭ ହେଇଯିବ ନା କ'ଣ? କେତେବେଳେ ଯାଏ?
1: ତିନିଟାରୁ ଉଠିକି ଆସୁ ଆଜ୍ଞା। ହଁ, ନହେଲେ ହବନି ଆଜ୍ଞା।
0: ଆଚ୍ଛା, ବହୁତ ପରିଶ୍ରମ କରୁଛନ୍ତି ଆପଣ ଯାହା ଜଣାପଡ଼ୁଛି। ସବୁକିଛି ତେବେ ଠିକ ଠାକ ଚାଲିଛି? କୁହନ୍ତୁ ତେବେ କଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ?
1: କ୍ରାନ୍ତି ରଟା ଶୁଣେଇଦେବେ ଆଜ୍ଞା।
0: ଗୀତଟି କଣ କୁହନ୍ତୁ?
1: ଜିନ୍ଦଗୀ କି ନ ଟୁଟେ ଲେଡି ପ୍ୟାର କରିଲୁ, ଗାନା ଆଜ୍ଞା।
0: ଘଡି ଦୋ ଘଡି। ତେବେ ଏଇ ଗୀତଟି ଆପଣ କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସୀମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ଆଉ ଆମର ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଜୟ ସୀତାରାମ, ସୁବଲ କୁମାର ସାହୁ, ଯଶବନ୍ତ।
0: ଆଚ୍ଛା
1: ଆଜ୍ଞା,
0: ଠିକ ଅଛି। ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା, ରହିଲେ। ନମସ୍କାର। ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।

0: ଆକାଶବାଣୀ ବାରିପଦାରୁ କହୁଛି। ନମସ୍କାର।
1: ନମସ୍କାର, ମୁଁ ବରିଗଡ଼ରୁ ସ୍ୱର୍ଣ୍ଣପ୍ରଭାକର କହୁଛି।
0: ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, ଆପଣଙ୍କ ଅଞ୍ଚଳରେ ବର୍ଷା ଠିକ ଭାବରେ ହଉଛି ନା ନାହିଁ?
1: ଆଜ୍ଞା, ବହୁତ ବର୍ଷା ତ ବହୁତ ହଉଛି, ଚାଷୀ ମାନଙ୍କ ପାଇଁ ସେଟା ଅନୁକୂଳ ହଉଛି। ତଥାପି ଚାଷୀ ମାନେ ମଧ୍ୟ ଏବେ ଯୋଉ ପଲ୍ହାରୁଆ କହିଛନ୍ତି ପାଣି ଜମି ଯାଇଛି, ବହୁତ ବର୍ଷା ତ ପାଣି ଜମି ଯାଇଛି, ତାଙ୍କ ସେଟା ଅସୁବିଧା ହଉଛି ବୋଲି କହୁଥିଲେ ଚାଷୀ ମାନେ। ସେଇଟା ପାଣି ବହୁତ ରହିଯାଉଛି, ଧାନ କେମିତି ହଉଛି ସେଟା ଅସୁବିଧା ହଉଛି, ତ ସେଇ ପାଣିକୁ ପୁଣି କାଢିବାକୁ ପଡୁଛି ସେମିତି କହୁଥିଲେ।
0: ନିଶ୍ଚିତ ଭାବରେ ଚାଷୀ ଭାଇମାନଙ୍କ ପାଇଁ ଯେ ସବୁବେଳେ ବର୍ଷା ଦରକାର ସେମିତି କିଛି ମାନେ ନାହିଁ, ମଝିରେ ମଝିରେ ବର୍ଷା ହେଲେ ବି ଚାଷ ଠିକ ଭାବରେ ହବ, ଯେତିକି ଦରକାର ଚାଷ ପାଇଁ ସେତିକି ତ ବର୍ଷା ହେଇସାରିଛି।
1: ସ୍ୱାଭାବିକ ଠାରୁ ବହୁତ ବର୍ଷା ହେଇଛି, ଯେତେ ହେବା କଥା ଅଗଷ୍ଟ ମାସ ତ ବର୍ଷା ହେଇଛି, ବାକି ଏବେ ତ ପାଣି ଦରକାର ନାହିଁ, ଏବେ ବହୁତ ବର୍ଷା ହେଇଛି ପାଣି ଦରକାର ନାହିଁ। ଯେତେବେଳେ ଚାଷ ଯେତେବେଳେ ଧାନ ହେବ, ସେ କାର୍ତ୍ତିକ ମାର୍ଗଶୀର ମାସରେ ଧାନ ଅମଳ ହେଲା ବେଳକୁ, ସେତେବେଳେ ଯଦି ବର୍ଷା ବନ୍ଦ ହେଇଯିବ ବୋଲେ ଟିକେ ତାଙ୍କର
0: ତାମାନେ ଯେତେବେଳେ ଧାନଟା ବଢିବା ସମୟରେ ଯଦି ବର୍ଷା ବନ୍ଦ ହେଇଯିବ ତେବେ ଧାନ ବଢିବ କେମିତି ନା ଧାନ ବାହାରିବ କେମିତି ଥୋଡ଼? ଆଚ୍ଛା ସ୍ୱର୍ଣ୍ଣପ୍ରଭା ଭଉଣୀ, ତେବେ କୁହନ୍ତୁ କଣ ଶୁଣିବା ହେଲୋ ବର୍ପିତ କାର୍ଯ୍ୟକ୍ରମରୁ?
1: ଆଜ୍ଞା, ଗୀତ ଶୁଣିବା ଏବେ ବର୍ମା ଫିଲ୍ମର ଗୀତ ଶୁଣିବା।

0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ଏଇଟା ସମସ୍ତ ସବୁ ଯେତେ ଶ୍ରୋତା ଭାଇ ଭଉଣୀ ସମସ୍ତେ ଅଛନ୍ତି, ଆପଣ ତ ସମସ୍ତଙ୍କ ପାଇଁ ଗୀତଟା ଦେଇକି ଆଜ୍ଞା।
0: ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା। ନମସ୍କାର।
0: ନମସ୍କାର।

0: ହ୍ୟାଲୋ
1: ନମସ୍କାର।
0: ଜଗତସିଂହପୁରରୁ ମମିନା କହୁଥିଲି।
1: ଜଗତସିଂହପୁରରୁ ମମିନା ଭଉଣୀ, କଣ କରୁଛନ୍ତି ଏବେ? ଆପଣଙ୍କର ବହୁତ ଦିନ ପରେ ଆମ କଥା ମନେ ପଡ଼ିଲା।
0: ନାଇଁ, କିଛି ଦିନ ଛାଡିକିରି କରୁଛି ଆଉ, କିଛି ନାହିଁ। ଏଇ କାମ ଦାମ ସାରିଦେଲି, ଚା ଟିକେ ଖାଇଦେଲୁ ଆଉ ସବୁ ସାରିଦେଇକିରି ମନେ ପଡିଗଲା। ମୁଁ ଟିକେ ଯାଉଛି ବାରିପଦା, ଟ୍ରାଏ କରିବି ଆଉ।
1: ତେବେ ବର୍ଷା ଦିନେ ଆପଣଙ୍କର ଯେଉଁ କର୍ମ ଯାହା ସବୁ ଆପଣ କରନ୍ତି, ଠାକୁରଙ୍କ ପାଇଁ ହଉ ବା ନିଜ ପାଇଁ, ଠିକ ଟାଇମରେ ଉଠିବା, ଫ୍ୟାମିଲି ପାଇଁ, ପରିବାର ପାଇଁ, ସେସବୁ ଆପଣ ଜାରି ରଖିଛନ୍ତି ନା ଟିକେ ଧିମେଇ ଯାଇଛି?
0: ସବୁ ସେମିତି ଜାରି ଅଛି। ବନ୍ୟା ହଉଛି ଯେ ଆମର ଏପଟେ ଜଗତସିଂହପୁର ପଟେ ଟିକେ ବେଶୀ ବନ୍ୟା ନାହିଁ, ବନ୍ୟା ହଉଛି ସେପଟେ, ହଉଛି ଯାଜପୁର ବାଲେଶ୍ୱର ସେପଟେ ସବୁ ହଉଛି।
1: ଆଚ୍ଛା,
0: ଏପଟେ ବନ୍ୟା ବେଶୀ ନାହିଁ, କିନ୍ତୁ କାମ ଯେମିତି ଚାଲିଥିଲା ସେମିତି ଚାଲିଛି ଆଉ, ଆପଣ ମନେ ରଖିଛନ୍ତି ଆଉ।
1: ତେବେ ଆପଣଙ୍କର ଜଗତସିଂହପୁର ଜିଲ୍ଲାରେ ବନ୍ୟାର ଏତେ ପ୍ରଭାବ ନାହିଁ?
0: ନାଇଁ, ଏତେ ପ୍ରଭାବ ନାହିଁ।
1: କିନ୍ତୁ ଯଦି ସମୁଦ୍ରରେ ଘୂର୍ଣ୍ଣିଝଡ଼ ହେଲା, ତେବେ ଆପଣଙ୍କର ଭୟ ନିଶ୍ଚିତ ଭାବରେ ବଢିଯିବ ଦୁଇ ଗୁଣା, ନାଇଁ?
0: ଆଜ୍ଞା ଆଜ୍ଞା, ବଢିଛି ତ ସମୁଦ୍ର ଗୋଟେ ଗୋଟେ ବଙ୍ଗୋପସାଗରରେ ହେଇଯାଉଛି, ଘୂର୍ଣ୍ଣି ବଳୟ ସୃଷ୍ଟି ହେଉଛି, ବାରମ୍ବାର ବାରମ୍ବାର ହେଉଛି, ଯୋଉ ଲଘୁଚାପ ହେଉଛି ଆଉ, ତେଣୁ ବର୍ଷା ବହୁତ ବେଶୀ ଆଜି ଟିକେ ଖରା ହେଇଛି। ଆଜ୍ଞା
1: ମାମିନା ଭଉଣୀ, କୁହନ୍ତୁ ତେବେ କଣ ଶୁଣିବା ପାଇଁ ଚାହାନ୍ତି ହେଲୋ ବାରିପଦା କାର୍ଯ୍ୟକ୍ରମରୁ?
0: ଆଜି ଶୁଣିବି ଜଗା ବଳିଆ ଚଳଚ୍ଚିତ୍ରର ଯୋଉ ଟାଇଟଲ ଗୀତଟା, ଦେବାଶିଷ ମହାପାତ୍ର ସ୍ୱରୂପ ନାୟକ ବୋଲିଛନ୍ତି, ଜଗା ବଳିଆ ଆମେ ଜଗା ବଳିଆ, ସେଇ ଗୀତଟା ବି ବୁଝିବି।
1: ଆଚ୍ଛା,
0: ଶୁଣିବି ସେଗୁଡ଼ିକ ଆପଣଙ୍କ ସହିତ ସମସ୍ତଙ୍କୁ ଡେଡିକେଟ୍ କରୁ।
1: ଆଚ୍ଛା, ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ, ଧନ୍ୟବାଦ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର।

0: ପ୍ରବର ନାଗୁ ପାତ୍ର ମନୋଜ କୁମାର ପଟେଲ କ୍ଷମା ସାଗର ସାହୁ ଲକ୍ଷ୍ମୀନାରାୟଣ ବାଘ ଆହୁରି ଯେତିକି ବାରିପଦା ଶୁଣୁଥିବା ସବୁ ଶ୍ରୋତାଙ୍କୁ ଗୀତର ଡେରି କରେ ଆଜ୍ଞା।
1: ଠିକ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ
0: ଦୋତା, ରହୁଛି, ନମସ୍କାର।
1: ନମସ୍କାର।

0: ହ୍ୟାଲୋ।
1: ଦନ୍ତିଆ ମୁହଁରୁ ମାମୁନ କହୁଥିଲି।
0: ଆଚ୍ଛା, ଦାନ୍ତିଆ ମୁହଁ ମୟୂରଭଞ୍ଜରୁ। ମାମୁନ ଭଉଣୀ କ'ଣ କରନ୍ତି ଆପଣ?
1: ହାଉସ ୱାଇଫ।
0: ଆଚ୍ଛା, ଆଜି କ'ଣ ସବୁ ରୋଷେଇ କରିଥିଲେ ଆପଣ ଘରେ?
1: ଡାଲି ଆଉ କଲରା ଭଜା।
0: ଆପଣଙ୍କର ଘରେ ଆଉ କେତେ ଜଣ ସଦସ୍ୟ ଅଛନ୍ତି?
1: ମୁଁ ମୋ ହଜବେଣ୍ଡ ମୋ ଛୁଆ।
0: ଆଚ୍ଛା, ଆପଣଙ୍କର ହଜବେଣ୍ଡ କ'ଣ କରନ୍ତି?
1: ସେ ହର୍ଟିକଲଚର କାମ, ଯେଉଁ ଫୁଲ ଚାରା ସେ
0: ଆଚ୍ଛା,
1: କାମ କରନ୍ତି।
0: ଫୁଲ ଚାରା ମଞ୍ଜି ପକେଇକି ସେ ସବୁ ପ୍ରସ୍ତୁତି କରନ୍ତି ଆଉ, ତାପରେ
1: ହଁ
0: ବିକ୍ରି
1: ହଁ
0: କରନ୍ତି କୋଉଠି?
1: ବିକ୍ରି କରନ୍ତି ନା, ତାଙ୍କର ଗୋଟେ ଅଛି ବାରିପଦାରେ, ତାଙ୍କ ଷ୍ଟାଫ ଜଣେ ତାଙ୍କୁ ରଖିଛନ୍ତି, ସିଏ ସେ ହୋଟେଲ କିମ୍ବା କୌଣସି ବାହାଘର ଏମିତି।
0: ଆଚ୍ଛା, ସେମାନେ ଆସିକି ନେଇଯାଆନ୍ତି।
1: ହଁ ହଁ
0: ତା ସହିତ ଆପଣଙ୍କର ଚାଷବାସ ଥିବ ମଧ୍ୟ, ଜମି
1: ହଁ
0: ମଧ୍ୟ ଥିବ?
1: ଚାଷ ଚାଷ ମଧ୍ୟ
0: କେତେ ଜମି ଚାଷବାସ ହୁଏ?
1: ଚାଷ ମାନେ ପାଣି ବୋଧେ।
0: ଆଚ୍ଛା, ତେବେ ଏଇସବୁ କାମ କରିକି ଆପଣଙ୍କର ପରିବାର ଠିକ ଭାବରେ ଚାଲିଛି ନା ନାହିଁ? କେମିତି କ'ଣ ସେସବୁ ଯେତିକି ସବୁ ଆର୍ଥିକ ସମସ୍ୟା ଅଛି ସେସବୁରୁ ଆପଣ ମାନେ ମୁକ୍ତି ପାଇପାରୁଛନ୍ତି ଏଇସବୁ କରିକି?
1: ହଁ ମୁଁ ସକାଳେ ଗୋଟେ ପାଥୋଲୋଜିରେ କାମ କରେ,
0: ଆଚ୍ଛା
1: ଉପରେ ମୋ ଚାରିଟାରୁ ଛୁଆ ଟ୍ୟୁସନ ଯାଏ।
0: ଆଚ୍ଛା, ଏମିତି ଆପଣଙ୍କର ସ୍ୱାମୀ ସ୍ତ୍ରୀ ଦୁଇ ଜଣ ଯାକ ନିଶ୍ଚିତ ଭାବରେ ଆଗକୁ ନ ଆସିଲେ ଆପଣଙ୍କର ପରିବାରର ଯେଉଁ ବୋଝ ସେସବୁ ଉଠାଇବା ଟିକେ ସମ୍ଭବ ନୁହେଁ, ସେଥିପାଇଁ ଆପଣ ମଧ୍ୟ କର୍ମରତ ଅଛନ୍ତି।

0: ବହୁତ ବଢିଆ କଥା।
1: ଆପଣଙ୍କୁ ମୁଁ ବାରମ୍ବାର ଫୋନ ଲଗାଉଥିଲି, କିନ୍ତୁ
0: ଆଚ୍ଛା
1: ବିଜି କହୁଥିଲେ ଯେତେବେଳେ 2 ଥର ରିଙ୍ଗ ହେଲା କିନ୍ତୁ ଆପଣ ଉଠେଇବେନି।
0: ଆଚ୍ଛା କେତେ, ହଉ ଠିକ୍ ଅଛି, ଫୋନ୍ ତ ଲାଗିଛି, ତେବେ କୁହନ୍ତୁ କ'ଣ ଶୁଣେଇବା ହେଲୋ ବାରିପଦ କାର୍ଯ୍ୟକ୍ରମରୁ ଚିତ୍ରରେ
1: ଚାନ୍ଦନ
0: ଦେଖ।
1: ତମେ ତାରାର ଯେକୌଣସି ଗୋଟେ ଗୀତ,
0: ଚାନ୍ଦନ ତମେ ତାରା,
1: ଆଜ୍ଞା,
0: କାହାକୁ ଉତ୍ସର୍ଗ କରିବା ପାଇଁ ଚାହାନ୍ତି?
1: ବନ୍ଧୁଙ୍କୁ ଆଉ ମୋ ଝିଅ ଜଗତ ଜନନୀ ବାସ୍ୟପୁତ୍ର।
0: ଠିକ୍ ଅଛି, ତେବେ ଆପଣଙ୍କ ପସନ୍ଦର ଗୀତ ଆମେ ଶୁଣାଉଛୁ। ଧନ୍ୟବାଦ,
1: ଧନ୍ୟବାଦ ସାର୍, ନମସ୍କାର।
0: ନମସ୍କାର।

0: ଏଇଠି ଶେଷ କରୁଛୁ ହ୍ୟାଲୋ ବାରିପଦ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରାଇ ନିଜ ପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ପ୍ରତ୍ୟେକ ବୁଧବାର ଅପରାହ୍ନ 4-5 ମଧ୍ୟରେ ଫୋନ୍ କରନ୍ତୁ। ଆମ ଟେଲିଫୋନ୍ ନମ୍ବର ହେଉଛି 06792254105। ଆପଣମାନଙ୍କ ଅପେକ୍ଷାରେ ରହୁଛି ଶ୍ରୋତାବନ୍ଧୁ, ନମସ୍କାର।
1: ଶ୍ରୋତାଙ୍କ ହୃଦୟର ସ୍ୱର, ମନବୀଣାର ଝଙ୍କାର। ହ୍ୟାଲୋ ବାରିପଦ। ହ୍ୟାଲୋ।

ଶୁଣିଲେ କାର୍ଯ୍ୟକ୍ରମ ହେଲୋ ବାରିପଦା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ ପ୍ରଚାର କରୁଛୁ ଖଞ୍ଜଣି ଭଜନ। ପରିବେଷଣ କରିଛନ୍ତି ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ଏବଂ ସାଥୀ କଳାକାର।

ଶିଳ୍ପୀ ଜୟନ୍ତ କୁମାର ଉପାଧ୍ୟାୟ ସାଥୀଙ୍କ ପରିବେଷିତ ଖଞ୍ଜଣି ଭଜନ ଶୁଣିଲେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ଆସେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ, କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
2: ଏକ ଐତିହାସିକ ପଦକ୍ଷେପ ଲେଖୁଛି ସଫଳତାର କାହାଣୀ ସୁଭଦ୍ରା।
3: ଚାରୋଟି କିସ୍ତିର ସଫଳ ବିତରଣ ସହ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ଜୀବନରେ ଆସିଛି ସ୍ୱାବଲମ୍ବନର ନୂଆ ପରିଚୟ। ଜୀବିକା ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
2: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

ମୁଣି ଆମରି ଭାରତବର୍ଷର ମାଟି, ପାଣି, ପବନ, ଆକାଶ, ଏମିତି ଅନେକ ମହିୟସୀ ନାରୀଙ୍କର ତ୍ୟାଗପୂତ ଜୀବନ, ସେମାନଙ୍କର ଅମାପ ସ୍ନେହ ଶ୍ରଦ୍ଧା, ମମତ୍ୱର ଅପୂର୍ବ ନିଦର୍ଶନ ନେଇ ସତତ ଗୌରବମୟ, ଯାହା ଦେଶର ଗରିମାକୁ ନିଃସନ୍ଦେହରେ ସମୃଦ୍ଧ କରିଛି। ସେମିତି ଜଣେ ନମସ୍ୟା ବ୍ୟକ୍ତିତ୍ୱ ହେଉଛନ୍ତି ସେବା, ତ୍ୟାଗ, ପରୋପକାର ଏବଂ ମମତାର ମୂର୍ତ୍ତିମନ୍ତ ପ୍ରତୀକ ମଦର ଟେରେସା। ଝିଅଙ୍କର ଜୀବନୀ ଆମ ସମସ୍ତଙ୍କୁ ଦିବ୍ୟ ପ୍ରେରଣାରେ ଅନୁପ୍ରାଣିତ କରେ। ମାନବର ସେବା ଯେ ମାଧବ ସେବା, ତାହା ହୃଦୟଙ୍ଗମ କରିବାକୁ ସଚେତନ କରାଏ। ସାରା ସଂସାରର ଅବହେଳିତ ମଣିଷଙ୍କ ପାଇଁ ନିଜ ସମଗ୍ର ଜୀବନକୁ ଉତ୍ସର୍ଗ କରିଦେଇଥିବା ସେହି ଅନନ୍ୟ ବ୍ୟକ୍ତିତ୍ୱ ମଦର ଟେରେସାଙ୍କର ଆଜି ହେଉଛି ପୁଣ୍ୟ ଜନ୍ମତିଥି। ଜନ୍ମତିଥିରେ ତାଙ୍କ ପ୍ରତି ଆମର ଗଭୀର ପ୍ରଣତି।

0: ଭଉଣୀ, ସେବା ଏବଂ ମାନବିକତାର ଉଜ୍ଜଳ ଜ୍ୟୋତିଷ୍କ ମଦର ଟେରେସାଙ୍କର ଜନ୍ମବାର୍ଷିକୀ ଅବସରରେ ଆଜି ଆମ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଏକ ଆଲୋଚନା, ଅଲିଭା ଦ୍ୟୁତି ମଦର ଟେରେସା। ଆଲୋଚନା କରିଛନ୍ତି ଡକ୍ଟର ନୀଳିମା ପ୍ରିୟଦର୍ଶିନୀ।
1: ଅଲିଭା ଦ୍ୟୁତି ମଦର ଟେରେସା। ହୃଦୟ ଯାହାଙ୍କର ସାଗର ପରି ବିଶାଳ ଆଉ ଗଭୀର, ଆକାଶ ପରି ଧୀର ଆଉ ପ୍ରଶାନ୍ତ, ଧରଣୀ ପରି ଉଦାର ଆଉ ସହନଶୀଳ, ମାତୃଶକ୍ତିର ପ୍ରେରଣା ଯାହାଙ୍କ ସମଗ୍ର ସତ୍ତାରେ କବଳିତ, ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ସିଏ। ତାଙ୍କ ନାମ ଉଚ୍ଚାରଣ ମାତ୍ରକେ ଜୀବନ ହୁଏ ଶୋକହୀନ, ମନ ହୁଏ ସଂକୀର୍ଣ୍ଣତା ବିହୀନ। ଧଳା ରଙ୍ଗର ସୁନୀଳ ବାଡ଼କୁ ନେଇ ଅମୃତର ଝରଣା ଝରିଯାଏ ଅବହେଳିତ ମଥାରେ। ସେ ବୁଝିଥିଲେ ଜୀବନର ସାର୍ଥକତା କୋଉଥିରେ, ତ୍ୟାଗରେ ନା ଭୋଗରେ ନା ସେବାରେ। ତ୍ୟାଗ ସେବା ଶାନ୍ତିର ପ୍ରତୀକ ସିଏ, ବିଶ୍ୱମାତା ସିଏ, ଅଲିଭା ଦ୍ୟୁତି ମଦର ଟେରେସା। ପ୍ରଚଣ୍ଡ ତପନ ସଦୃଶ ଉଦ୍ଭାସିତ ହୋଇଥିଲେ ସେ ୟୁଗୋସ୍ଲୋଭିଆର ଚାଷୀ ତଥା ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଏକ ସାଧାରଣ ରାଜନୈତିକ କ୍ୟାଥଲିକ ପରିବାରରେ। ମାତ୍ର 8 ବର୍ଷ ବୟସରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା। ଆଲକାନିଆରେ ଭାଇ ଭଉଣୀଙ୍କ ସହ ସେ ରହୁଥିଲେ ଓ ସେଇଠାରେ ହିଁ ବାଲ୍ୟ ଶିକ୍ଷା ତାଙ୍କର ଶେଷ ହୋଇଥିଲା। ତାଙ୍କର ପ୍ରକୃତ ନାମ ଥିଲା ଆଗ୍ନେସ, ଆଗ୍ନେସ ଗଞ୍ଜା ବୈଜିଓ। କୁହାଯାଏ ଆତ୍ମବିଶ୍ୱାସ ମଣିଷକୁ ସଂକଳ୍ପରେ ଅଟଳ ରଖି ସଫଳତା ପ୍ରଦାନ କରିଥାଏ। ମାତ୍ର 12 ବର୍ଷ ବୟସରେ ସେ ନିଜେ ଯାହା ସ୍ଥିର କରିଥିଲେ ସେଇଆ ହିଁ ଘଟିଲା ତାଙ୍କ ଜୀବନରେ। ଧର୍ମପରାୟଣା, ପରୋପକାରୀ, ସେବା ମନୋବୃତ୍ତି, ଅବହେଳିତ ରାସ୍ତା ପାର୍ଶ୍ୱର ପୀଡ଼ିତ ଯନ୍ତ୍ରଣା କ୍ଲିଷ୍ଟ ମଣିଷର ଆକୁଳ ଆବେଦନର ଅନୁଭବୀ ଆଗ୍ନେସ ନିଜେ ନିଜକୁ ସେହିପରି ଗଢ଼ିଦେଲେ ଯେ ତାଙ୍କ ଜୀବନର ଶେଷ ସମୟ ପର୍ଯ୍ୟନ୍ତ କେବଳ ଗୋଟିଏର ଭାଷା ସେ ବୁଝିଥିଲେ, ତାହା ହେଲା ସେବା, ସେବା ଓ ସେବା। 1928 ମସିହାରେ ମାତ୍ର 18 ବର୍ଷ ବୟସରେ ସେ ପାଲଟିଗଲେ ସନ୍ନ୍ୟାସିନୀ, ବ୍ରହ୍ମଚାରିଣୀ, ନନ୍। 1929 ମସିହାରେ କଲିକତାରେ ପହଞ୍ଚି ସେଣ୍ଟ ମେରିଜ୍ ସ୍କୁଲରେ ଶିକ୍ଷୟତ୍ରୀ ଭାବରେ ଯୋଗ ଦେଇଥିଲେ ସେ। ଏହା ପୂର୍ବରୁ ମିଶନାରୀ ଭାବେ ନିଜକୁ ଗଢ଼ିବା ପାଇଁ ଇଂରାଜୀ ଶିକ୍ଷାର ଆବଶ୍ୟକତା ଦୃଷ୍ଟିରୁ ଇଂରାଜୀ ଓ ଅନ୍ୟାନ୍ୟ 5ଟି ଭାଷା ସେ ଶିକ୍ଷା କରିଥିଲେ। 1 ବର୍ଷ ଟ୍ରେନିଂ ପରେ ସେ ଭାରତ ଆସିଥିଲେ। ମାତ୍ର 12 ବର୍ଷ ବୟସରୁ ପଢ଼ିବାର ଅଭ୍ୟାସ ତାଙ୍କର ଥିଲା। ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ, ବିଭିନ୍ନ ଧର୍ମଗ୍ରନ୍ଥ, ବିଶେଷ କରି ଭାରତର ଧର୍ମ, ସଂସ୍କୃତି, ପରମ୍ପରା, ବେଦ, ଉପନିଷଦ ଓ ଆହୁରି ଅନେକ ପୁସ୍ତକ ବିଭିନ୍ନ ବିଷୟରେ ସେ ପଢ଼ୁଥିଲେ। 1931 ମସିହାରେ ସେ ପ୍ରଥମ ଧାର୍ମିକ ଶପଥ ନେଇଥିଲେ। ସେବେଠାରୁ ସେ ହେଲେ ଟେରେସା, ପ୍ରଥମେ ସିଷ୍ଟର ଟେରେସା ସମ୍ବୋଧିତ ହୋଇ ପରେ ସେ ହେଲେ ମଦର ଟେରେସା। ଟେରେସା ଶବ୍ଦର ଅର୍ଥ କ୍ଷୁଦ୍ର ଓ ନମ୍ର, ଅତି ସାଧାରଣ ମଣିଷ ବୋଲି ନିଜକୁ ଭାବୁଥିବା ମଣିଷଟି କୋଉ ପରିମାଣରେ ଯେ ଅସାଧାରଣ ହୋଇପାରେ ତାହା ଆଲୋଚ୍ୟର ବିଷୟ। ସେ ଦାର୍ଜିଲିଂରେ ଅବସ୍ଥାନ କରୁଥିବା ସମୟରେ ସେଠାକାର ସୁନ୍ଦର ପରିବେଶ ତାଙ୍କୁ ଆକର୍ଷିତ କରିପାରିନଥିଲା। କଲିକତାରେ ଏକ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଅବସ୍ଥାପିତ ହେବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ସେ। ମାତ୍ର ଏହା ମଧ୍ୟ ତାଙ୍କ ଲକ୍ଷ୍ୟ ସାଧନ ନିମିତ୍ତ ଯଥେଷ୍ଟ ନଥିଲା। ହାଇସ୍କୁଲର ସୀମିତ ପରିସର ଅପେକ୍ଷା ତାଙ୍କ ଶୋଇବା ଘରର ଝରକା ଦେଇ ପଶିଆସୁଥିବା ନିର୍ଯାତିତ, ଦରିଦ୍ର, ଅରକ୍ଷିତ, ଅନାଥ, ବୟସ୍କ, ଶିଶୁ, ଅସହାୟ ମଣିଷର ଆକୁଳ ଆବେଦନ ତାଙ୍କ ହୃଦୟକୁ ଆନ୍ଦୋଳିତ କଲା, ତାଙ୍କୁ ହାତଠାରି ଡାକିଲା ଯେମିତି। ବ୍ୟଥିତ ଆଗ୍ନେସ କଲିକତାର ବସ୍ତି ଅଞ୍ଚଳକୁ ଯାଇ ସେମାନଙ୍କର ଦାରୁଣ ଦୁଃଖ ଦେଖି ଶପଥ ନେଇଥିଲେ ଯେ ସେମାନଙ୍କ ସେବାରେ ନିଜକୁ ନିୟୋଜିତ କରିବେ, ନିଜର ଶକ୍ତି ମୁତାବକ ସେମାନଙ୍କର ସହାୟକ ହେବେ। ସବୁକିଛି ଈଶ୍ୱରଙ୍କ ଇଚ୍ଛାରେ ହୁଏ, ଏ ଦୃଢ଼ ବିଶ୍ୱାସରେ ସଦାସର୍ବଦା ଅସହାୟ ମଣିଷ ନିମିତ୍ତ ସମର୍ପଣର ଭାବ ନେଇ ଈଶ୍ୱରଙ୍କୁ ପ୍ରାର୍ଥନା କରି ତାଙ୍କ ନିର୍ଦ୍ଦେଶକୁ ସେ ଅପେକ୍ଷା କରୁଥିଲେ। ବିଦ୍ୟାଳୟର ପରିସରକୁ ସବୁଦିନ ପାଇଁ ପରିତ୍ୟାଗ ପୂର୍ବକ ସେ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ ଓ ହୃଦୟଙ୍ଗମ କରିଥିଲେ ଯେ ଏମାନେ ମଧ୍ୟ ଈଶ୍ୱରଙ୍କର ସନ୍ତାନ, ଏମାନଙ୍କର ମଧ୍ୟ ବଞ୍ଚିବାର ଅଧିକାର ଅଛି। ଅବହେଳିତ ଶିଶୁ, ବୟସ୍କ, ଅଥର୍ବ, ରୋଗଗ୍ରସ୍ତ ମଣିଷକୁ ନେଇ ସେ ରଖିଲେ ତାଙ୍କ ଜୀବନର ବ୍ରତ। ଏହି ମାନବ ସେବା ହିଁ ଈଶ୍ୱରଙ୍କ ଉପାସନା। ପ୍ରଚଣ୍ଡ ଈଶ୍ୱର ବିଶ୍ୱାସୀ ମଦର ଟେରେସା ସେବା ନିମିତ୍ତ ଉପଯୁକ୍ତ ପ୍ରଶିକ୍ଷଣ ପାଇଁ ପାଟନା ହୋଲି

ଫ୍ୟାମିଲି ହସ୍ପିଟାଲରେ 6 ମାସିଆ ପ୍ରଶିକ୍ଷଣ କୋର୍ସରେ ଦାଖିଲା ହୋଇଥିଲେ। ଏହି ପ୍ରଶିକ୍ଷଣ ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ସଫଳତା ଆଣିଦେଇଥିଲା। ମାସିକ 5 ଟଙ୍କା ବିନିମୟରେ ସେ ମୋତିଝିଲ ବସ୍ତିରେ ଯେଉଁ ଭଡ଼ାଘରଟିଏ ନେଇଥିଲେ, ସେଠାରେ 4-5 ଜଣ ପିତୃମାତୃହୀନ ଶିଶୁଙ୍କୁ ନେଇ ସ୍କୁଲଟିଏ ଖୋଲିଥିଲେ, ଯେଉଁ ପିଲାମାନଙ୍କର ସ୍କୁଲ ବା ପାଠ ବିଷୟରେ ଆଦୌ ଧାରଣା ହିଁ ନଥିଲା। ନା ଥିଲା ଟେବୁଲ, ନା ଚୌକି, ନା କଳାପଟା। ନିଜ ଦେହକୁ ପରିଷ୍କାର ରଖିବା, ବଦଭ୍ୟାସ ପରିତ୍ୟାଗ କରାଇ ଶୃଙ୍ଖଳିତ ଜୀବନଯାପନର ଶିକ୍ଷା ସେ ଦେଉଥିଲେ ସେହି ପିଲାମାନଙ୍କୁ।

ମଦର ଟେରେସା 1946 ମସିହାରେ କଲିକତାରେ ଅବସ୍ଥାନ କରୁଥିବା ସମୟରେ ଏକଦା ତାଙ୍କର ଟ୍ରେନ୍ ଯାତ୍ରା ବେଳେ ଈଶ୍ୱରଙ୍କ ବାଣୀ ତାଙ୍କୁ ଶୁଣାଯାଇଥିଲା। ସେ ବାଣୀ ଥିଲା ଦରିଦ୍ର ନାରାୟଣଙ୍କ ପାଇଁ ସେବାରେ ନିଜକୁ ନିୟୋଜିତ କରିବା। ଜଣେ ଶିକ୍ଷିକା ଭାବରେ ଦକ୍ଷତା ମଧ୍ୟ ତାଙ୍କର କମ୍ ନଥିଲା। ସେ ଯାହା ସିଦ୍ଧାନ୍ତ ନେଲେ ଈଶ୍ୱରଙ୍କ ବାଣୀ ତାଙ୍କୁ ବାରମ୍ବାର ଯାହା ଶୁଣାଯାଉଥିଲା ବା ଯାହା ନିର୍ଦ୍ଦେଶ ଥିଲା, ଯଦିଓ ତାହା ଏତେ ସହଜ ସରଳ ନଥିଲା, ତଥାପି ବିନା ଦ୍ୱିଧାରେ ସେସବୁକୁ ସେ ଗ୍ରହଣ କରିନେଇଥିଲେ। ବିଦେଶୀ ମହିଳା ମଦର ଟେରେସା କେବଳ ଭାରତୀୟଙ୍କ ପାଇଁ ଦେବଦୂତ ସଦୃଶ ଆପଣାଛାଏଁ ଭାରତର ନାଗରିକତ୍ୱ ଗ୍ରହଣ କରିନେଲେ। 1948 ମସିହାରେ କ୍ୟାଥୋଲିକ୍ ଚର୍ଚ୍ଚ ଅଧୀନରେ ଅକ୍ଟୋବର 7 ତାରିଖ 1950 ମସିହାରେ ଦରିଦ୍ର ସେବା ନିମିତ୍ତ ସେ ସ୍ଥାପନା କରିଥିଲେ ମିଶନାରିଜ୍ ଅଫ୍ ଚ୍ୟାରିଟି କଲିକତାର ଆଚାର୍ଯ୍ୟ ଜଗଦୀଶ ଚନ୍ଦ୍ର ବୋଷ ରୋଡ଼ରେ। ଏହା ସମ୍ପୂର୍ଣ୍ଣ ଅବସ୍ଥାକୁ ଆସିବା ପାଇଁ ପ୍ରାୟ 9 ବର୍ଷରୁ ଅଧିକ ସମୟ ଲାଗିଥିଲା। ଧର୍ମଗ୍ରନ୍ଥର ନିୟମ ଅନୁଯାୟୀ ପୋପ୍ ପିଉସ୍ଙ୍କ ଠାରୁ ଧର୍ମଯାଜକମାନଙ୍କ ପାଇଁ ଉଦ୍ଦିଷ୍ଟ ସାହାଯ୍ୟ ସେ ଗ୍ରହଣ କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ମିଶନାରିଜ୍ ଅଫ୍ ଚ୍ୟାରିଟି କୁଷ୍ଠ ରୋଗାକ୍ରାନ୍ତଙ୍କ ପାଇଁ ଏକ କଲୋନୀ ପ୍ରତିଷ୍ଠା କରିଥିଲେ, ଯାହାର ନାମ ଥିଲା ଶାନ୍ତିନଗର। ଧର୍ମ, ଜାତି, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ଆଶା ଓ ବିଶ୍ୱାସରେ ମା ଟେରେସାଙ୍କ ପାଖକୁ ଆସୁଥିଲେ। 1952 ମସିହାରେ ସ୍ଥାପନା ହେଲା ନିର୍ମଳ ହୃଦୟ, ଏଥିସହିତ ଶିଶୁ ଭବନ, ପ୍ରେମଦାନ ସଦନ ଇତ୍ୟାଦି। ଏ ସମସ୍ତ କେବଳ ଅବହେଳିତ ମଣିଷର ସାହା, ଭରସା, ଆଶ୍ରୟ ଓ ଆଶ୍ୱାସନାର କେନ୍ଦ୍ର ଥିଲା। ଶିଶୁ, ରୋଗୀ, ମହିଳା, ବୟସ୍କ ସମସ୍ତ ପ୍ରକାର ମଣିଷମାନଙ୍କ ସେବା ପାଇଁ ଭିନ୍ନ ଭିନ୍ନ କର୍ମଚାରୀ ନିଯୁକ୍ତି ପାଇଥିଲେ। ଦକ୍ଷତା ସମ୍ପନ୍ନ ସେବାଦାସୀ ସେମାନଙ୍କର ମୁଖ୍ୟ ଭୂମିକା ଥିଲେ ମଧ୍ୟ ଦନ୍ତ ଚିକିତ୍ସକ, ଚକ୍ଷୁ ଚିକିତ୍ସକଙ୍କ ପରି ସେବକ ସ୍ୱଇଚ୍ଛାରେ ସେମାନଙ୍କୁ ଦେଖିବା ପାଇଁ, ତାଙ୍କର ସେବା କରିବା ପାଇଁ ଆସୁଥିଲେ। 1943 ମସିହାର ଦୁର୍ଭିକ୍ଷ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ରଶକ୍ତିର ସେନା ଛାଉଣୀ, 1946 ଦାରୁଣ ହତ୍ୟାକାଣ୍ଡ, ଦେଶ ବିଭାଜନ ସମୟରେ ସୃଷ୍ଟି ହୋଇଥିବା ଆଶ୍ରୟ ପ୍ରାର୍ଥୀଙ୍କୁ ନେଇ କଲିକତା ଭରପୁର ହୋଇଯାଇଥିଲା। ନିର୍ଯାତିତ ମଣିଷର ଜୀବନ ଦୁର୍ବିଷ ହୋଇପଡ଼ିଥିଲା। ସେହି ପରିସ୍ଥିତିରେ ମଦର ଟେରେସା କିଛି ବିଚାର ନ କରି ସେମାନଙ୍କୁ ସହାୟ ଓ ସେବା ପ୍ରଦାନ ନିମିତ୍ତ ଆଗେଇ ଆସିଥିଲେ। ଆନ୍ଧ୍ରପ୍ରଦେଶର ଭୟାବହ ବାତ୍ୟା ପ୍ରପୀଡ଼ିତ ଦମଦମ ଆଶ୍ରୟ ପ୍ରାର୍ଥୀ ଶିବିରର ଶହ ଶହ ଜନତାଙ୍କ ପାଇଁ ମଦର ଟେରେସା ଥିଲେ ଦେବଦୂତ ସଦୃଶ। ଧନୀ, ଦରିଦ୍ର, ଶିକ୍ଷିତ, ଅଶିକ୍ଷିତ, ଦେଶୀ, ବିଦେଶୀ ସମସ୍ତେ ମାଙ୍କର ସେବା ମନୋବୃତ୍ତିକୁ ପ୍ରଶଂସା ନ କରି ରହିପାରିନଥିଲେ। ତାଙ୍କ କାର୍ଯ୍ୟକଳାପ, ସ୍ୱଚ୍ଛ ଆନ୍ତରିକତାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାକୃତ ଭାବରେ ବହୁ ହିତେଚ୍ଛୁ ହିତୈଷୀ ଅନେକ ପରିମାଣରେ ଦାନ କରିବାକୁ ଆଗେଇ ଆସିଥିଲେ। ଗୋମସ ପରିବାରର ଖାଲି ପଡ଼ିଥିବା 3 ମହଲା କୋଠାରେ ରହି ସେବାଦାସୀମାନେ ପ୍ରଥମେ ଭିକ୍ଷା ମାଗି ସେବା କାର୍ଯ୍ୟ ତୁଲାଉଥିଲେ। ସେବା ସଦନ ନିର୍ମଳ ହୃଦୟ ପ୍ରତିଷ୍ଠା ସମୟରେ ମଦର ଟେରେସା ନିଜେ ମଧ୍ୟ ପାଦରେ ଚାଲି ଚାଲି ଭିକ୍ଷା ଦାନ ଗ୍ରହଣ କରିବା ପାଇଁ କୁଣ୍ଠାବୋଧ କରିନଥିଲେ। ପରବର୍ତ୍ତୀ ସମୟରେ ମହାପ୍ରାଣ, ମହାନୁଭବ, ସହାନୁଭୂତିଶୀଳ ଦାତାମାନଙ୍କର ସହଯୋଗ ଏହାକୁ ପ୍ରସାରିତ କରିପାରିଥିଲା। ସେବାକର୍ମୀ, ସାହାଯ୍ୟଦାତା ସମସ୍ତେ ଯଥେଷ୍ଟ ସୁଯୋଗ ପାଇଥିଲେ ଭଗବାନଙ୍କର ନିର୍ଦ୍ଦେଶକୁ ବୁଝିବାକୁ। ଜଣେ ଅଷ୍ଟ୍ରେଲିଆର ଅଧିବାସୀ ସେବା ସଂସ୍ଥାକୁ ବିପୁଳ ପରିମାଣରେ ଅର୍ଥ ଦାନ କରିବା ସହିତ ନିଜେ ଆସି କିଛି କିଛି ସେବା କାର୍ଯ୍ୟ କରୁଥିଲେ। ଫିଲୋସିନା ସିଂ ଝାନ୍ସୀର ଗିର୍ଜାଘର ସେହି ଉଦ୍ଦେଶ୍ୟରେ ଦାନ କରିଥିଲେ। ପଶ୍ଚିମବଙ୍ଗର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ ଚନ୍ଦ୍ର ରାୟ, ତାଙ୍କ ଭଉଣୀ ଶ୍ରୀମତୀ ସେନଗୁପ୍ତ ମଧ୍ୟ ଅନେକ ସାହାଯ୍ୟ ସହଯୋଗର ହାତ ବଢ଼ାଇ ଦେଇଥିଲେ। ପୂର୍ବତନ ଛାତ୍ରୀ ତାଙ୍କର ୟୁଦିନ, ଜର୍ମାନୀ ତରୁଣୀ ଇଣ୍ଡିଆ ନୀଳରତନ ମେଡିକାଲ ପାସ୍ କରି ତାଙ୍କୁ ଏଥିରେ ସହଯୋଗ କରିଥିଲେ। 13 ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ମିଶନ ପରବର୍ତ୍ତୀ ସମୟରେ 4000 ସଦସ୍ୟ, ହଜାର ହଜାର ସ୍ୱେଚ୍ଛାସେବୀ ସମଗ୍ର ବିଶ୍ୱରୁ ଏଥିରେ ଯୋଗଦାନ କରିଥିଲେ। 1950 ମସିହାରେ ସ୍ଥାପିତ ମିଶନାରିଜ୍ ଅଫ୍ ଚ୍ୟାରିଟିର କାର୍ଯ୍ୟକଳାପକୁ 15 ବର୍ଷ ପରେ ପୋପ୍ ପଲ୍ ନିଜେ ହୃଦୟଙ୍ଗମ କରି ଅଜସ୍ର ପ୍ରଶଂସାପୂର୍ବକ ଏହାକୁ ସମ୍ପ୍ରସାରଣ କରିବା ନିମିତ୍ତ ସାମର୍ଥ୍ୟ ପ୍ରଦାନ କରିଥିଲେ। ମଦର ଟେରେସା ନନ୍ଦିନ ଶତପଥୀ ତାଙ୍କୁ ଅଭିମାନ ଭରା କଣ୍ଠରେ କହିଥିଲେ, ଆପଣ ଆମ ଓଡ଼ିଶାକୁ ଭୁଲି ଯାଇଛନ୍ତି। ସେ ହସି ହସି କହିଥିଲେ, ତାହା କ'ଣ ସମ୍ଭବ ହୋଇପାରେ।

ଟେରେସାଙ୍କ ଇଚ୍ଛାନୁଯାୟୀ 40 ଏକର ଜମି କୁଷ୍ଠାଶ୍ରମ ପାଇଁ ଆମ ମୁଖ୍ୟମନ୍ତ୍ରୀ ତାଙ୍କୁ ଓଡ଼ିଶାରୁ ଦାନ କରିଥିଲେ। ଓଡ଼ିଶାର ପିତୃମାତୃହୀନ ଅକର୍ମଣ୍ୟ ଅସହାୟ ଅବହେଳିତ କୁଷ୍ଠ ଓ ଅନ୍ୟାନ୍ୟ ବ୍ୟାଧି ଆକ୍ରାନ୍ତ ମଣିଷଙ୍କ ପାଇଁ ତାଙ୍କ ଆଖିରୁ ଲୁହଧାର ବୋହିବାର ଦେଖାଯାଇଥିଲା। ଖାଲି ଓଡ଼ିଶା କାହିଁକି, ଭାରତୀୟ ନ ହୋଇ ମଧ୍ୟ ସମଗ୍ର ଭାରତ ପାଇଁ, ଭାରତର କୋଣ ଅନୁକୋଣରେ ଥିବା ଅବହେଳିତ ଯନ୍ତ୍ରଣା କ୍ଲିଷ୍ଟ ମଣିଷ ପାଇଁ ତାଙ୍କ ହୃଦୟରୁ ଦରଦର ଝରଣା ଝରିବା କ'ଣ କମ୍ ବଡ଼ ତ୍ୟାଗ, କମ୍ ବଡ଼ ମହାନୁଭବତା? ସେ କହନ୍ତି, ଈଶ୍ୱରଙ୍କ ନିର୍ଦ୍ଦେଶ ବିନା ସେ କିଛି କରିପାରନ୍ତିନି। ଭାରତ ଦେଶ ପାଇଁ ସତେକି ସେ ଈଶ୍ୱରଙ୍କ ଅବତାର ଗ୍ରହଣ କରିଥିଲେ। ତାଙ୍କୁ ନେଇ କେତେକ ଅଲୌକିକ ଘଟଣାରୁ ସ୍ପଷ୍ଟ ଅନୁମାନ କରାଯାଇପାରେ ଯେ ତାଙ୍କଠାରେ ଈଶ୍ୱରଙ୍କ ସତ୍ତା ରହିଥିଲା ଓ ସେ ସବୁକିଛି ଈଶ୍ୱରଙ୍କ ନିର୍ଦ୍ଦେଶ ଅନୁଯାୟୀ କରୁଥିଲେ। ଈଶ୍ୱରଙ୍କର ଆବିର୍ଭାବ, ଉପସ୍ଥିତି, ଧାର୍ମିକ ପୀଠରେ, ପ୍ରାର୍ଥନା ସଭାରେ, ଟ୍ରେନ୍ ଯାତ୍ରା ସମୟରେ, ରୋଗୀ ସେବା ସମୟରେ, ଏକାନ୍ତରେ, ସବୁଠାରେ ସେ ଅନୁଭବ କରିପାରୁଥିଲେ। ଈଶ୍ୱର ନିଜେ ଦଳିତମାନଙ୍କର ସେବା ଯତ୍ନ କରୁଥିଲେ। ହୁଏତ ତାଙ୍କରି ପ୍ରତିନିଧି ସ୍ୱରୂପ ତାଙ୍କ ନିର୍ଦ୍ଦେଶରେ ଚଳନ୍ତା ଦେବୀ ଆବିର୍ଭୂତ ହୋଇଥିଲେ ଏ ସଂସାରରେ।

ଈଶ୍ୱର ତାଙ୍କୁ ନିଶ୍ୱ କରି ସେବା ଦାସୀ ଭାବରେ ଦେଖିବାକୁ ଚାହିଁଛନ୍ତି ଓ ସେ ସେୟା ହୋଇ ଜୀବନ ଅତିବାହିତ କରିଛନ୍ତି। ଏହା ତାଙ୍କ ପାଇଁ ଆଶୀର୍ବାଦ, ଗର୍ବ ଓ ଗୌରବର ବିଷୟ ବୋଲି ସେ ଭାବୁଥିଲେ। ସେ କହୁଥିଲେ, ହେ ଈଶ୍ୱର, ମୁଁ ଆଜି ଓ ସବୁଦିନ ରୋଗୀ ଭିତରେ ତୁମକୁ ଅନୁଭବ କରେ, ତୁମକୁ ଦେଖିପାରେ। ସେମାନଙ୍କର ସେବା ହିଁ ତୁମର ସେବା। ତୁମର ସେବାରେ ମୋ ଜୀବନ ଧନ୍ୟ ଓ ଅତ୍ୟନ୍ତ ତୃପ୍ତିଦାୟକ। ଗାନ୍ଧିଜୀଙ୍କ ଭାଷାରେ, ଯିଏ ଦରିଦ୍ର ନରନାରାୟଣ, ମା ଟେରେସାଙ୍କ ମତରେ ସେ ହିଁ ଈଶ୍ୱର। ସେ ପୁଣି କହୁଥିଲେ, ହେ ପୀଡ଼ିତ, ତୁମେ ହିଁ ଈଶ୍ୱର। ତୁମର ସେବା କରିବାର ସୁଯୋଗ ପାଇ ମୋ ଜୀବନ ଧନ୍ୟ। ମୋତେ ସାହସ ଦିଅ, ମୁଁ ଯେପରି ମୋର କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇ ପାରେ। ମୁଁ କେବଳ ତୁମକୁ ହିଁ ଭଲ ପାଇ ତୁମର ସେବା କରିବାର ସମର୍ଥ ହୁଏ। କଥା କଥା କରେ ମା ଟେରେସା ଈଶ୍ୱରଙ୍କ ଉଦାହରଣ ଦେଇଥାନ୍ତି। ରୋଗୀ ସେବା ନିମିତ୍ତ ସାହସ, ଶକ୍ତି ତଥା ଇଚ୍ଛା ଶକ୍ତି ସେ ଈଶ୍ୱରଙ୍କ ଠାରୁ ପାଉଥିଲେ ବୋଲି ସେବାଦାସୀମାନଙ୍କୁ କହନ୍ତି। ତାଙ୍କର ବିଶ୍ୱାସ ଥିଲା, ମଣିଷମାନଙ୍କ ସହିତ ଅନାବଶ୍ୟକ କଥାବାର୍ତ୍ତା କେବଳ ସମୟର ଅପଚୟ। ସେହି ସମୟରେ ଭଗବାନଙ୍କୁ ସ୍ମରଣ କଲେ ସମସ୍ତ କାର୍ଯ୍ୟ, ସମୟ ଓ ଜୀବନ ସାର୍ଥକ ଏବଂ ସଫଳ ହୁଏ। ତାଙ୍କ ମତରେ କୁଷ୍ଠ ବ୍ୟାଧି, ଯକ୍ଷ୍ମା କିମ୍ବା ଅନ୍ୟାନ୍ୟ ବ୍ୟାଧି ପ୍ରକୃତ ବ୍ୟାଧି ନୁହେଁ, ବରଂ ମାରାତ୍ମକ ହେଉଛି ମନୋବୃତ୍ତି। ଈଶ୍ୱରଙ୍କର ସତ୍ତା ପ୍ରତ୍ୟେକ ପ୍ରାଣୀଙ୍କ ମଧ୍ୟରେ ବିଦ୍ୟମାନ। ଅଟ୍ଟାଳିକା ଭିତରେ ସ୍ୱଚ୍ଛନ୍ଦ ଜୀବନ ଅତିବାହିତ କରୁଥିବା, ରାଜରାସ୍ତାରେ ପଡ଼ିଥିବା, ଅବହେଳିତ, ଯନ୍ତ୍ରଣା ପୀଡ଼ିତ, ରୋଗାକ୍ରାନ୍ତ, ଶିଶୁ, ବୟସ୍କ ସମସ୍ତଙ୍କ ମଧ୍ୟରେ ଈଶ୍ୱର ବିରାଜିତ। ତେବେ ସେହି ଅସହାୟ ମଣିଷର ହୃଦୟକୁ ଚିହ୍ନିବା, ସେମାନଙ୍କ ପ୍ରତି ସମ୍ବେଦନଶୀଳ ହେବା, ସେମାନଙ୍କୁ ସହାୟତା, ଆଶ୍ୱାସନା, ଶ୍ରଦ୍ଧା ପ୍ରଦାନ କରିବା, ସେବା ଯତ୍ନ କରିବା, ଈଶ୍ୱର ଉପାସନା କରିବା, ତାଙ୍କୁ ଭକ୍ତି ଓ ଭଲ ପାଇବା, ସବୁ ଏକା କଥା। କେବଳ ଭାରତର ନୁହେଁ, ସମ୍ମାନନୀୟ ନାଗରିକତ୍ୱ ସେ ଆମେରିକା ସରକାରଙ୍କଠାରୁ ମଧ୍ୟ ପାଇଥିଲେ। ମାତ୍ର ପଞ୍ଚମ ବ୍ୟକ୍ତି ଯିଏ ଏହିଭଳି ସମ୍ମାନଜନକ ନାଗରିକତ୍ୱର ଅଧିକାରିଣୀ ହୋଇଥିଲେ ଆମେରିକାରେ। ତାଙ୍କ ଜୀବନ କାଳରେ ସେ ତିନୋଟି ଦେଶର ନାଗରିକତ୍ୱରେ ସମ୍ମାନ ପାଇଛନ୍ତି। ଦୀର୍ଘ ସମୟ ସେ ଭାରତୀୟଙ୍କ ସେବାରେ ବିତାଇଛନ୍ତି। ପ୍ରାୟ 17 ବର୍ଷରୁ ଅଧିକ କାଳ ଭାରତର ଦରିଦ୍ର ଅବହେଳିତଙ୍କ ପାଇଁ ସେ ଦେଇଛନ୍ତି। ନିଜ ଉଦ୍ୟମରେ ମୁଖ୍ୟ 5ଟି ଭାଷା, ହିନ୍ଦୀ, ଇଂରାଜୀ, ବଙ୍ଗଳା, ଆଲବିଆନ, ସର୍ବିଆର ଭାଷା, ଏହା ବ୍ୟତୀତ ଆଞ୍ଚଳିକ ଅନେକ ଭାଷାକୁ ମଧ୍ୟ ଶିଖି ସେମାନଙ୍କର ଦରଦକୁ ଶୁଣି ହୃଦବୋଧ କରିବା ପାଇଁ ସୁଯୋଗ ସୃଷ୍ଟି କରିଥିଲେ ସେ। ଏହା ଥିଲା ଦରଦୀ ମଣିଷର ଆନ୍ତରିକତା। ତାଙ୍କ ହୃଦୟ ତନ୍ତ୍ରୀର କୋଣ ଅନୁକୋଣରେ ଭରି ରହିଥିଲା ଏକ ଅଦ୍ୱିତୀୟ ଚିନ୍ତାଧାରା, ସେବା ମନୋବୃତ୍ତିର ନିଚକ ସ୍ପର୍ଶ। ସେ ଅରକ୍ଷଙ୍କ ସେବାରେ ନିଜ ମନପ୍ରାଣ ଶରୀରକୁ ନିୟୋଜିତ କରି ଗାଁ ଗହଳିର ଅଶିକ୍ଷା, କୁଶିକ୍ଷା, କୁସଂସ୍କାରରେ ସଂସ୍କାର ଆଣିବାର ଆନ୍ତରିକତାରେ ପରୋକ୍ଷ ଭାବରେ ସ୍ୱାଧୀନ ଭାରତ ପାଇଁ ମୂଳଦୁଆ ଦମ୍ଭ କରିବାର ପ୍ରଚେଷ୍ଟା କରିଥିଲେ। ତାଙ୍କର ସେବା ଭାବର ଛାୟା ପ୍ରଭାବ ପଡ଼ିଥିବା ଆମ ଓଡ଼ିଶାର କେତେଜଣ ମହିଳା ସଂଗ୍ରାମୀ ତାଙ୍କୁ ଅନୁସରଣ କରିଥିଲେ, ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ପଶ୍ଚିମ ଓଡ଼ିଶାର ପାର୍ବତୀ ଗିରିଙ୍କୁ ମଦର ଟେରେସାଙ୍କ ଜନ୍ମବାର୍ଷିକୀରେ ପଶ୍ଚିମ ଓଡ଼ିଶାର ମଦର ଟେରେସା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେବାକୁ ବ୍ରତ ଭାବୁଥିବା ମହିୟସୀଙ୍କ ସିରା ପ୍ରସିରାରେ, ଧମନୀରେ, ଅସ୍ଥିମଜ୍ଜାରେ, ପ୍ରାଣ ପବନରେ କେବଳ ସେବାର ଶୋଣିତ ପ୍ରବାହିତ ହେଉଥିଲା। କାହାଠାରୁ ସାହାଯ୍ୟ, ଭିକ୍ଷା, ସହଯୋଗର ଆଶା ନେଇ ସେ ଏହା ଆରମ୍ଭ କରିନଥିଲେ, ବରଂ ଏହା ଥିଲା ତାଙ୍କର ପ୍ରବୃତ୍ତି। ତାଙ୍କ ସେବା କାର୍ଯ୍ୟରେ ଅଯାଚିତ ଭାବରେ ସହଯୋଗ ମିଳିଛି। ମ୍ୟୁନିସିପାଲ କର୍ମକର୍ତ୍ତା ତାଙ୍କୁ ଅଧିକ ପରିମାଣରେ ଚେକ୍ ପ୍ରଦାନ କରିଥିଲେ। କୋଠାଘର, ଫାର୍ମ ଦାନ କରିବା, ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଚିକିତ୍ସାଳୟ, ବିଦ୍ୟାଳୟ, ସେବା ସଦନ, ତୀର୍ଥଯାତ୍ରୀଙ୍କ ପାଇଁ

ଧର୍ମଶାଳା ଆଦିକୁ ସୁଚାରୁ ରୂପେ ପରିଚାଳନା କରିବାର ଦାୟିତ୍ୱ ମଧ୍ୟ ନେଇଯାଇଥିଲେ। ମୃତ୍ୟୁ ମୁଖରୁ ଟାଣି ଆଣି ମୁମୂର୍ଷୁ ମଣିଷର ସେବା ଯତ୍ନ କରି ସେ ଓ ତାଙ୍କର ସହ ସେବାଦାସୀମାନେ ନୂଆ ଜୀବନ ପ୍ରଦାନ କରୁଥିଲେ କେବଳ ଈଶ୍ୱରଙ୍କ ଆଶୀର୍ବାଦରୁ। ଥରେ ହଇଜା ଆକ୍ରାନ୍ତ ମା କାଳୀଙ୍କ ମନ୍ଦିରର ପୁରୋହିତଙ୍କୁ ମନ୍ଦିର ନିକଟସ୍ଥ ନିର୍ମଳ ହୃଦୟ ଭବନରେ ରଖାଇ ସେବା କରିବା ସମୟରେ ରୋଗୀଟିର ବଞ୍ଚିବା ଅସମ୍ଭବ ଥିଲା। ତାଙ୍କର ମୃତ୍ୟୁ ପରେ ବସ୍ତିର ଯୁବକମାନେ ମଦର ଟେରେସାଙ୍କ ସେବା ଦଳଙ୍କୁ ଟେକାପଥର ଫିଙ୍ଗି ଅଶାଳୀନ ବ୍ୟବହାର କରି ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଧମକ ଦେଇଥିଲେ। ପୋଲିସର ସହାୟତା ମଧ୍ୟ ସେମାନେ ଏଥିପାଇଁ ନେଇଥିଲେ। ପୋଲିସ କର୍ମକର୍ତ୍ତା ସ୍ୱଚକ୍ଷୁରେ ମଦର ଟେରେସାଙ୍କର ସେବା ଦେଖି ଅବାକ ହୋଇଯାଇଥିଲେ। ମଳମୂତ୍ର ଘା ପୂଜ ଆଦି ଯାବତୀୟ ପରିତ୍ୟକ୍ତ ପଦାର୍ଥ ପାଇଁ ମାଙ୍କର ଘୃଣା ନଥିଲା, ବିକାର ନଥିଲା। ଏସବୁ ପୋଲିସ କର୍ମକର୍ତ୍ତା ଦେଖି କହିଥିଲେ, ମନ୍ଦିରରେ ପାଷାଣ ମା ଥାଇପାରନ୍ତି, କିନ୍ତୁ ତାଙ୍କର ଚଳନ୍ତି ପ୍ରତିମା ସାକ୍ଷାତ ଜୀବନ୍ତ ମଦର ଟେରେସା ଅରକ୍ଷର ସେବା ହିଁ କରୁଛନ୍ତି। ଏହାପରେ ଅନେକ ସହଯୋଗ, ସମ୍ବେଦନା ଓ ନିରାପତ୍ତା ତାଙ୍କୁ ମିଳିଥିଲା ଓ ତାଙ୍କର ସେବା ସଂସ୍ଥାକୁ ମଧ୍ୟ।

ଧର୍ମାନ୍ତି କରଣ ଭୟରେ ଅନେକ ତାଙ୍କୁ ଅସହଯୋଗ କରି ଆସୁଥିଲେ। ତାଙ୍କ ପାଇଁ ସେସବୁ ଗୁରୁତ୍ୱପୂର୍ଣ୍ଣ ନଥିଲା। ତାଙ୍କ ଜୀବନର ଆରମ୍ଭରୁ ଶେଷ ଯାଏ କେବଳ ଗୋଟିଏ ବ୍ରତ ଥିଲା, ତାହା ହେଲା ସେବା। ସେବା ବ୍ୟତୀତ ସେ ଆଉ କିଛି ବୁଝୁନଥିଲେ। ସଭା ସମିତିରେ କେବେ ଲମ୍ବା ଭାଷଣ ସେ ଦିଅନ୍ତି ନାହିଁ। ମିଛ ପ୍ରତିଶ୍ରୁତି ଦେଇ ବାହାବା ନେବାର ଅଭିଳାଷୀ ସେ ନଥିଲେ। ଧର୍ମ ଭିନ୍ନ ହେଲେ ମଧ୍ୟ, ଜାତି ସମ୍ପ୍ରଦାୟ ପ୍ରଥା ପରମ୍ପରା ଭିନ୍ନ ହେଲେ ମଧ୍ୟ, ଉପାସନାର ଉଦ୍ଦେଶ୍ୟ ଏକ, ଈଶ୍ୱର ଏକ ଏବଂ ଅଭିନ୍ନ। ଯିଏ ଯେଉଁ ଭାଷାରେ ଭାବରେ ବେଦ ବେଦାନ୍ତରେ ଗୀତା ଭାଗବତରେ କୋରାନରେ ବାଇବେଲରେ ମସଜିଦରେ ଗୀର୍ଜାରେ ମନ୍ଦିରରେ ଡାକିଲେ ମଧ୍ୟ ଈଶ୍ୱର ଏକ ଏବଂ ସମସ୍ତଙ୍କ ପାଇଁ ସମାନ, ସେ ସମସ୍ତଙ୍କର ଶୁଣାଯାଏ। ମଦର ଟେରେସା ପିଲାଦିନରୁ ଭଲ ସଙ୍ଗୀତ ଗାନ କରିପାରୁଥିଲେ। ସେହି ସଙ୍ଗୀତ ମାଧ୍ୟମରେ ଈଶ୍ୱରଙ୍କ ପ୍ରତି ପ୍ରାର୍ଥନାରେ କରୁଣ ଆବେଦନ ତାଙ୍କର ଅନେକଙ୍କୁ ମୁଗ୍ଧ କରୁଥିଲା। ଅତ୍ୟନ୍ତ ସରଳ ସାଧାରଣ ଖାଦ୍ୟ ସେ ଗ୍ରହଣ କରୁଥିଲେ, ତାହା ପୁଣି ଏକୁଟିଆ ଖାଇବାର କେବେ ତାଙ୍କୁ କେହି ଦେଖିନଥିବେ। ଶିଶୁ ଅବହେଳିତ ରୋଗାକ୍ରାନ୍ତ ମଣିଷ ଯିଏ ତାଙ୍କର ଆଖପାଖରେ ଥାନ୍ତି ତାଙ୍କ ସହିତ ସେ ଖାଇବାକୁ ଭଲ ପାଆନ୍ତି। ତାଙ୍କର ନୀତିଦିନର ଖାଦ୍ୟ ଥିଲା ଭାତ ଓ ଲୁଣ। ତାଙ୍କୁ ବିରୋଧ କରୁଥିବା, ତାଙ୍କ କାର୍ଯ୍ୟକଳାପକୁ ନିନ୍ଦା କରି କଟୁ ମନ୍ତବ୍ୟ ଦେଉଥିବା, ତାଙ୍କ ପ୍ରତି ଅସହିଷ୍ଣୁ କେତେକ ସମାଲୋଚକ ମଧ୍ୟ ଥିଲେ। ସେହିଭଳି ସମାଲୋଚକମାନଙ୍କର ଟିପ୍ପଣୀ ମନ୍ତବ୍ୟ, ତାଙ୍କର ଦାନ ଭିକ୍ଷା ବା ସହଯୋଗ କୌଣସିଟିକୁ ମା ଗ୍ରହଣ କରୁନଥିଲେ। ଜଣେ ସାମ୍ବାଦିକ ତଥା ଲେଖକ ତାଙ୍କୁ ଜନମତ ପ୍ରଚାରକ ବୋଲି ଆଖ୍ୟା ଦେଇ ତାଙ୍କ ସେବା କାର୍ଯ୍ୟକୁ ଲୋକ ଦେଖାଡ଼ିଆ ବୋଲି ସମାଲୋଚନା କରିଥିଲେ। ନିନ୍ଦା ପ୍ରଶଂସାର ଉର୍ଦ୍ଧ୍ୱରେ ସେ ଥିଲେ। ଏକ ବିଦେଶୀ ସଂସ୍ଥା ମା ଟେରେସାଙ୍କର କାର୍ଯ୍ୟକଳାପର ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ଅନୁମତି ଲୋଡ଼ିଥିଲେ। ସେ ପ୍ରଥମେ ରାଜି ହୋଇନଥିଲେ, ପରବର୍ତ୍ତୀ ସମୟରେ ସେମାନଙ୍କର ଅନୁରୋଧ ଏଡ଼େଇ ନ ପାରି ଅନୁମତି ଦେଇଥିଲେ, କିନ୍ତୁ ସ୍ୱାଭାବିକ କାର୍ଯ୍ୟକଳାପର ଫଟୋ ଉତ୍ତୋଳନ କରିବା ପାଇଁ ସେ କହିଥିଲେ। ଅଭିନୟରେ ନୁହେଁ, ବାସ୍ତବରେ ସେବା କାର୍ଯ୍ୟ ପ୍ରାର୍ଥନା ଆଦି ଚିତ୍ର ଉତ୍ତୋଳନ କରାଯାଇଥିଲା। ଆଶ୍ଚର୍ଯ୍ୟର କଥା, ସେସବୁ ଚିତ୍ର ଘର ଭିତରେ ମେଘୁଆ ପାଗରେ ଅନ୍ଧାରିଆ ପରିବେଶରେ ଥିଲେ ମଧ୍ୟ ଅତ୍ୟନ୍ତ ଉଜ୍ଜଳ ଓ ଚମକପ୍ରଦ ଥିଲା। ଏହା ହୁଏତ ଈଶ୍ୱରଙ୍କ ଇଚ୍ଛା ଥିଲା ଏବଂ ମା ସେଥିପାଇଁ ମନା କରିସାରି ମଧ୍ୟ ପରେ ରାଜି ହୋଇଥିଲେ। ନିଜର ସେବା ସମୁଦ୍ରକୁ ସଂଖ୍ୟା ବୋଲି ମଦର ଟେରେସା ଭାବୁଥିଲେ। ଆହୁରି ଅଧିକ ସେବା ପାଇଁ ଈଶ୍ୱରଙ୍କୁ ଶକ୍ତି ମାଗିଥିଲେ ସେ। 1968 ଲଣ୍ଡନ ଯାତ୍ରା ସମୟରେ ସେଠାକାର ଦୂରଦର୍ଶନ ଓ ବେତାର କେନ୍ଦ୍ରର ସାକ୍ଷାତକାର ଦେବା ସମୟରେ ତାଙ୍କର ସେବା ମନୋବୃତ୍ତିର ପରିଚୟ ପରିଚାଳକ ଓଲିଭର ହଜକିନ୍ଦା ତଥା ଅନ୍ୟ ସମସ୍ତ କର୍ମକର୍ତ୍ତା ଓ ଅଗଣିତ ଶ୍ରୋତାଙ୍କୁ ସ୍ତବ୍ଧ କରିଦେଇଥିଲା। ଅନେକ ଶ୍ରଦ୍ଧା ସମ୍ମାନ ତଥା ଭକ୍ତି ଓ ଆନ୍ତରିକତାର ଅଧିକାରିଣୀ ସେ ହୋଇପାରିଥିଲେ। ତା ସହିତ ପ୍ରଚୁର ଅର୍ଥର ସାହାଯ୍ୟ ତାଙ୍କୁ ସଂସ୍ଥା ପାଇଁ ମିଳିଥିଲା। ଏପରିକି ରୋମ୍ର ମହାମହିମ ପୋପ୍ ତାଙ୍କୁ ଦାମୀ ଗାଡ଼ିଟିଏ ଉପହାର ସ୍ୱରୂପ ପ୍ରଦାନ କରିଥିଲେ, ଯେଉଁଥିରେ କି ମଦର ଟେରେସା ଲଟେରୀ ସାହାଯ୍ୟରେ ଗାଡ଼ିଟିକୁ ବିକ୍ରୟ କରି ସେହି ଅର୍ଥକୁ କୁଷ୍ଠାଶ୍ରମ କ୍ଷୁଧାର୍ତ୍ତମାନଙ୍କ ସେବା ଓ ସାହାଯ୍ୟ କରିଥିଲେ। ଜନତାଙ୍କର ଶ୍ରଦ୍ଧା ସପକ୍ଷ ସହାନୁଭୂତି ଓ ସହଯୋଗ ତାଙ୍କୁ ଅଧିକରୁ ଅଧିକ ପ୍ରେରଣା ପ୍ରଦାନ ମଧ୍ୟ କରିଥିଲା। ପରୋପକାରିଣୀ ସମ୍ବେଦନଶୀଳ ଧର୍ମନିଷ୍ଠ ମହିୟସୀ ମଦର ଟେରେସାଙ୍କର

0: କର୍ମ ପ୍ରବଣତା, ତାଙ୍କୁ ନିଷ୍ଠାବାନ, ବିଶ୍ୱସ୍ତ, ଉନ୍ମୁକ୍ତ ମନା, ସହାନୁଭୂତିଶୀଳ, ଉଦାରବତ୍ତା କରି ଗଢ଼ି ତୋଳିଥିଲା। ତାଙ୍କ ବିଶାଳ ଦୃଷ୍ଟିକୋଣର ପ୍ରଭାବ ନ୍ୟୁୟର୍କ, ଆୟର୍ଲାଣ୍ଡ, ଆଫ୍ରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା, ଲଣ୍ଡନ ଏପରିକି ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା। କଲିକତା ରାଜଭବନରେ ଟେରେସାଙ୍କ ସେବା ସଂସ୍ଥା ତରଫରୁ ରାଜ୍ୟପାଳ ହିରେନ୍ ମୁଖାର୍ଜୀଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଉଥିବା ବଡ଼ଦିନ ଉତ୍ସବରେ ଯୋଗ ଦେବା ପାଇଁ ପଣ୍ଡିତ ଜବାହରଲାଲ ନେହେରୁ ତାଙ୍କର ଅନୁମତି ଲୋଡ଼ିଥିଲେ। ରୋମାନ କ୍ୟାଥଲିକ ମିଶନାରିଜ୍ ଅଫ୍ ଚ୍ୟାରିଟି ମାଧ୍ୟମରେ ମହିଳାମାନଙ୍କର ଏକ ଧାର୍ମିକ ସମାଗମରେ ଉତ୍ସାହିତ ହୋଇ ଭାରତର ପ୍ରଥମେ 60ରୁ ଅଧିକ ଓ ପରେ ଅସଂଖ୍ୟ ସେବା କେନ୍ଦ୍ର ସ୍ଥାପିତ ହେଲା। ଭାରତୀୟ ସେବିକାମାନଙ୍କର ଆଶାତୀତ ସହଯୋଗ ତାଙ୍କୁ ତାଙ୍କ ଉଦ୍ଦେଶ୍ୟକୁ ସଫଳତା ପ୍ରଦାନ କରିଥିଲା। ଧଳା ରଙ୍ଗରେ ନୀଳ ଧଡ଼ିଥିବା ଅତି ସାଧାରଣ ଶାଢ଼ୀ ପିନ୍ଧୁଥିବା ସେବା ଓ ଶାନ୍ତିର ପ୍ରତୀକ ମଦର ଟେରେସା ଅତ୍ୟନ୍ତ ସାଧାରଣ ଜୀବନ ଯାପନ କରୁଥିଲେ ମଧ୍ୟ ତାଙ୍କର ଖ୍ୟାତି ଆପଣା ଛାଇଁ ପବନରେ ମିଶିଗଲା ପରି ସମଗ୍ର ବିଶ୍ୱକୁ ପ୍ରସରି ଯାଇଥିଲା। ଅନେକ ସମ୍ମାନ, ଅଜସ୍ର ପୁରସ୍କାର ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ତାଙ୍କୁ ମିଳିଥିଲା। 1962 ତାଙ୍କୁ ପଦ୍ମଶ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ସେହି ବର୍ଷ ସେ ରମଣ ମାଗାସେସେ ପିସ୍ ଆୱାର୍ଡ ମଧ୍ୟ ପାଇଥିଲେ। 1971 ପୋପ୍ ଜନ୍ ଶାନ୍ତି ପୁରସ୍କାର, 1972 ଜବାହରଲାଲ ନେହେରୁ ଆୱାର୍ଡ ଫର୍ ଇଣ୍ଟରନ୍ୟାସନାଲ ପିସ୍, 1973 ପ୍ରିନ୍ସ ଫିଲିପ୍ ଟେମ୍ପ୍ଲେଟନ୍ ପୁରସ୍କାର, 1974 ଆସିସ୍ର ସେଣ୍ଟ ଫ୍ରାନ୍ସିସ୍ ପୁରସ୍କାର, 1978 ସମ୍ମାନଜନକ ନୋବେଲ ପିସ୍ ପ୍ରାଇଜ୍, 1980 ସର୍ବୋଚ୍ଚ ସମ୍ମାନ ଭାରତରତ୍ନ ମଧ୍ୟ ତାଙ୍କୁ ପ୍ରଦାନ କରାଯାଇଥିଲା। 1983 ଅର୍ଡର୍ ଅଫ୍ ମେରିଟ୍ ଓ ଆହୁରି ଅନେକ ସମ୍ମାନ ତାଙ୍କୁ ମିଳିଥିଲା। ସେ କିନ୍ତୁ ସମ୍ମାନ, ସମ୍ବର୍ଦ୍ଧନା, ପୁରସ୍କାର ଏ ସମସ୍ତ ଉର୍ଦ୍ଧ୍ୱରେ ଥିଲେ। ଏସବୁ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନଥିଲା। ଏସବୁ ପାଇଁ ସେ ଲାଳାୟିତ ବା ଖୁସି ନଥିଲେ, କିମ୍ବା ତାଙ୍କ ଉପରେ ବିଶେଷ ପ୍ରଭାବ ଏହା ପକାଇ ପାରିନଥିଲା। ସେ କହନ୍ତି, ଈଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ଆମେ ଯାହା କର୍ତ୍ତବ୍ୟ କରିବା କଥା, ପୁରସ୍କାର ଓ ସମ୍ମାନର ଆବଶ୍ୟକତା କୋଉଠି ଓ କାହିଁକି। ନିଜର ଆୱାର୍ଡକୁ ନିର୍ମଳ ହୃଦୟ ହତାରେ ଥିବା କୁମାରୀ ମେରିଙ୍କର ପ୍ରତିମୂର୍ତ୍ତିରେ ସେ ଝୁଲାଇ ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା, ତାଙ୍କର ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଡାକ୍ତରୀ ପରୀକ୍ଷାର୍ଥୀ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରି ଯେଉଁ ସ୍ୱର୍ଣ୍ଣ ପଦକର ଅଧିକାରୀ ହୋଇଥିଲେ ତାହା ସେମାନେ ପ୍ରତ୍ୟାଖ୍ୟାନ କରିଥିଲେ। ସେମାନେ ଚାହିଁଥିଲେ ଦୁଃଖୀ ମଣିଷର ସେବାରେ ନିଜକୁ ନିୟୋଜିତ କରି ଜୀବନ ସାର୍ଥକ କରିବା ପାଇଁ ଏବଂ ଏଥିପାଇଁ ସଂକଳ୍ପବଦ୍ଧ ହୋଇଥିଲେ। ଦଳିତ, ଅବହେଳିତ, ପୀଡ଼ିତ, ନିଷ୍ପେଷିତ, ଯନ୍ତ୍ରଣା ଜର୍ଜରିତ, ରୋଗଗ୍ରସ୍ତ, ଅସହାୟ ମଣିଷର ଆକୁଳ ଆବେଦନକୁ ମାର ହୃଦୟ ନେଇ ଶୁଣିପାରୁଥିବା, ମୃତ୍ୟୁମୁଖରୁ ଟାଣି ଆଣି ଈଶ୍ୱର କୃପାରେ ସଞ୍ଜୀବନୀ ଜଳ ସିଞ୍ଚି ପାରୁଥିବା ମଦର ଟେରେସା ଜୀବନରେ ବହୁ ଝଡ଼ଝଞ୍ଜାକୁ ସାମ୍ନା କରି ଅନୁଷ୍ଠାନକୁ ବଞ୍ଚାଇ ତ୍ୟାଗ, ସେବା ଓ ଶାନ୍ତିର ପୂଜାରିଣୀ ଜନତାର ସେବାକୁ ଜୀବନ ମନେ କରି ମାନବ ପ୍ରେମର ସଂଜ୍ଞାକୁ ବିଶ୍ୱକୁ ବୁଝାଇ ଦେଇଥିଲେ। ସେ ଏକ ଉଦାହରଣ ପାଲଟିଗଲେ। ନିଜକୁ ଅତି କ୍ଷୁଦ୍ର, ଅତି ସାଧାରଣ ଭାବୁଥିବା ମଦର ଟେରେସା କୋଉ ପରିମାଣରେ ଅସାଧାରଣ ଥିଲେ ତାହା ବର୍ଣ୍ଣନା ନିମିତ୍ତ ଭାଷା ଓ ଶକ୍ତିର ଅଭାବ ପରିଲକ୍ଷିତ ହୁଏ। ଯିଏ ବିଶ୍ୱମାତା ସିଏ ହିଁ ମଦର ଟେରେସା, ଯିଏ ମଦର ଟେରେସା କେବଳ ସିଏ ହିଁ ଏ ବିଶ୍ୱର ମାତା। ବାସ୍ତବିକ ସେ ଏକ ଅଲିଭା ଦିଉତି।
1: ଶୁଣିଲେ ଆଲୋଚନା ଅଲିଭା ଦିଉତି, ମଦର ଟେରେସା। ଆଲୋଚନା କଲେ ଡକ୍ଟର ନୀଳିମା ପ୍ରିୟଦର୍ଶିନୀ। ଭଉଣୀ, ବାସ୍ତବରେ କବିଙ୍କର କବିତାର ସେହି ପଙ୍କ୍ତି କେତୋଟି, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନଦଣ୍ଡ, କର୍ମଜୀବନର କର୍ମ ଏକାତାର ଜୀବନର ମାନଦଣ୍ଡ, ଏହା ଆମକୁ ଖୁବ୍ ଭଲ ଭାବରେ ବୁଝି ହୁଏ ଯେତେବେଳେ ଆମେ ମଦର ଟେରେସାଙ୍କର କର୍ମମୟ ଜୀବନକୁ ଦେଖୁ, ଅନୁଧ୍ୟାନ କରୁ। କହିବାକୁ ଗଲେ ଆମେ ସମସ୍ତେ ବ୍ୟକ୍ତିଗତ ଭାବରେ ତ ବିଭିନ୍ନ କାମ କରିଥାଉ, ମାତ୍ର ମଣିଷଙ୍କ ସୁଖ ଦୁଃଖରେ ସହଭାଗୀ ହେବା ଆଉ ତାକୁ ଦୁର୍ଦ୍ଦଶା ସମୟରେ ସହଯୋଗ କରିବା ପରି ସାମାଜିକ କର୍ମଠୁ ଅଧିକ ଭଲ କିଛି କାମ ନାହିଁ। ତେଣୁ ଆମର କହିବାର କଥାଟି ହେଲା, ଯେତେବେଳେ ସମ୍ଭବ, ଯେତେ ପାରେ ସମ୍ଭବ, ଆମେ ଅପରର ଦୁଃଖ ଯାତନାକୁ ଲାଘବ କରିବା ପାଇଁ ଆମ ପକ୍ଷରେ ଯାହା ବି ସମ୍ଭବ ସବୁବେଳେ କରିବା। ଆଜିର କାର୍ଯ୍ୟକ୍ରମ ଭୁଣି ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଏ ବୋଲି ଅନୁରୋଧ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଭୁଣି ଆଜିର କାର୍ଯ୍ୟକ୍ରମରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା, ଏଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଶେଷ ହେଲା ନାରୀମହଲ। ଆକାଶବାଣୀ କଟକ, ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ପରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।
1: ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଖେଲୋ ଇଣ୍ଡିଆ।

ମୁଖ୍ୟ ସମ୍ବାଦ ଖେଲୋ ଇଣ୍ଡିଆ ଆଲୋଚନାକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ବିଶ୍ୱର ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହେଉଛି କହିଲେ ଅର୍ଥମନ୍ତ୍ରୀ ଚଳିତ ସପ୍ତାହରେ ୟୁଜିସି ନେଟ୍ ପରୀକ୍ଷାର 84 ବିଷୟରେ ଉତ୍ତରସୂଚୀ ପ୍ରକାଶ କରିବ ଏନ୍ଟିଏ ହର୍ମୁଜ୍ ପ୍ରଣାଳୀକୁ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ଓମାନ ଓ ଇରାନ ମଧ୍ୟରେ ହୋଇଛି ଆଲୋଚନା ଏବଂ କଲମ୍ବୋ ଟେଷ୍ଟରେ ଭାରତ ବିପକ୍ଷରେ ଫଲୋ ଅନ୍ ପରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ଖେଲୋ ଇଣ୍ଡିଆ ଆଲୋଚନାକୁ ସମ୍ବୋଧନ କରିବେ ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା ଯୁବା ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶରେ ପରିଚାଳିତ ହେବ ଯେଉଁଥିରେ ପ୍ରତ୍ୟେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାର 2 ମହାବିଦ୍ୟାଳୟର ଯୁବାମାନେ ଅଂଶଗ୍ରହଣ କରିବେ ଯୁବ ନେତୃତ୍ୱ ନାଗରିକ ଦାୟିତ୍ୱ ସ୍ୱେଚ୍ଛାସେବୀ ମନୋଭାବ ସୁସ୍ଥତା ଏବଂ ଦେଶ ଗଠନ ଦିଗରେ ଏହା ସହାୟକ ହେବ ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ ଫଳରେ ସେମାନଙ୍କର ବିଚାର ଏବଂ ଦୃଷ୍ଟିକୋଣ ଭାରତର ଯୁବ ଏବଂ କ୍ରୀଡ଼ା ବ୍ୟବସ୍ଥାରେ ସାମିଲ ହୋଇପାରିବ କାର୍ଯ୍ୟକ୍ରମ ପରେ ଯୁବ ପ୍ରତିଯୋଗୀ ମାଇ ଭାରତ ସ୍ୱେଚ୍ଛାସେବୀ ସ୍ଥାନୀୟ କ୍ରୀଡ଼ାବିତ୍ ଏବଂ ଜନପ୍ରତିନିଧିମାନେ ସ୍ଥାନୀୟ ସ୍ତରରେ ଆଲୋଚନାରେ ସାମିଲ ହେବେ କ୍ରୀଡ଼ା ପ୍ରତି ଆଗ୍ରହ ରଖୁଥିବା ଯୁବବର୍ଗ ଏବଂ ଭାରତର ଅଗ୍ରଣୀ କ୍ରୀଡ଼ାବିତ୍ ତଥା ପଦକ ବିଜେତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା ଅନୁଷ୍ଠିତ ହେବ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଯୁବ ସମ୍ବାଦରେ ଯୁବ ପ୍ରତିଯୋଗୀଙ୍କୁ ନିଜସ୍ୱ ଚିନ୍ତାଧାରା ଦୃଷ୍ଟିକୋଣ ଏବଂ ଆକାଂକ୍ଷା ପ୍ରକାଶ କରିବାକୁ ସୁଯୋଗ ପ୍ରଦାନ କରିବ କ୍ରୀଡ଼ା ଅଲିମ୍ପିକ୍ ଆକାଂକ୍ଷା ଯୁବ ନେତୃତ୍ୱ ବିକଶିତ ଭାରତ ଏବଂ ନିଶାମୁକ୍ତ ଯୁବଗୋଷ୍ଠୀ ଭଳି 5 ପ୍ରସଙ୍ଗ ଉପରେ ଏହି ଆଲୋଚନା ଆଧାରିତ ହେବ ଭାରତ ବିଶ୍ୱର ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଉଭା ହୋଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଟରଣ୍ଟୋଠାରେ ଆଜି ଭାରତୀୟ ବ୍ୟବସାୟିକ ସମୁଦାୟର ପ୍ରମୁଖ ସଦସ୍ୟମାନଙ୍କୁ ସମ୍ବୋଧିତ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଭାରତ ନିରନ୍ତର ଅଭିବୃଦ୍ଧି ଯୁବ ଜନସଂଖ୍ୟା ଏବଂ ପୁଞ୍ଜି ବଜାରରେ ସମୃଦ୍ଧି ହାସଲ କରିଥିବା ଦେଶ ଭାବେ ଉଭା ହୋଇଛି ଏହି ପରିବର୍ତ୍ତନ ସାଂଗଠନିକ ଦ୍ରୁତ ସହରୀକରଣ ମଧ୍ୟମ ବର୍ଗର ଅଭିବୃଦ୍ଧି ଏବଂ ବିଶ୍ୱ ଡିଜିଟାଲ୍ ଭିତ୍ତିଭୂମି ଦ୍ୱାରା ପରିଚାଳିତ ହେଉଛି ଆର୍ଥିକ ଏବଂ ବାଣିଜ୍ୟିକ ସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିପାରେ ଭାରତର ଡିଜିଟାଲ୍ ବ୍ୟବସ୍ଥାର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି ବୋଲି ସେ କହିଛନ୍ତି କେବଳ ପ୍ୟାଟେଣ୍ଟ କ୍ଷେତ୍ରରେ ନୁହେଁ ବରଂ ପରବର୍ତ୍ତୀ ପିଢ଼ିର ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମି ଗଠନରେ କାନାଡ଼ାର ବ୍ୟାଙ୍କ ଫିନ୍ଟେକ୍ କମ୍ପାନୀ ଏବଂ ନିୟାମକମାନଙ୍କ ସହ ସହଯୋଗ ପାଇଁ ଥିବା ଗୁରୁତ୍ୱପୂର୍ଣ୍ଣ ସୁଯୋଗ ବିଷୟରେ ଗୁରୁତ୍ୱ ଦେଇଛନ୍ତି ଭାରତ କାନାଡ଼ା ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ କାନାଡ଼ାରେ ରହୁଥିବା ପ୍ରବାସୀ ଭାରତୀୟମାନେ ଦୁଇ ଦେଶ ମଧ୍ୟରେ ଏକ ରଣନୈତିକ ସେତୁ ଭାବେ କାର୍ଯ୍ୟ କରୁଛନ୍ତି G7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ କାନାଡ଼ା ପ୍ରତିପକ୍ଷ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ହୋଇଥିବା ସହମତି ବିଷୟରେ ଉଲ୍ଲେଖ କରି ଶ୍ରୀମତୀ ସୀତାରମଣ କହିଛନ୍ତି ଭବିଷ୍ୟତର ରଣନୀତିକ ସହଭାଗିତା ଗଠନ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଅର୍ଥମନ୍ତ୍ରୀ ଦ୍ୱିପାକ୍ଷିକ ବାଣିଜ୍ୟ ନିବେଶ ସମ୍ପର୍କ ଏବଂ ଆର୍ଥିକ ସହଯୋଗକୁ ସୁଦୃଢ଼ କରିବା ପାଇଁ 4 ସରକାରୀ ଗସ୍ତରେ ଯାଇ ଗତକାଲି ଟରଣ୍ଟୋଠାରେ ପହଞ୍ଚିଛନ୍ତି ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ଚଳିତ ସପ୍ତାହରେ 84 ବିଷୟ ପାଇଁ ୟୁଜିସି ନେଟ୍ ସିଏସ୍ଆଇଆର୍ ନେଟ୍ ଏବଂ ଆଇସିଏଆର୍ ଏଆଇଇଇ ପିଜି ଏବଂ ଏଆଇସିଇ ପିଏଚ୍ଡି 2026 ଚୂଡ଼ାନ୍ତ ଉତ୍ତରସୂଚୀ ଏବଂ ପରୀକ୍ଷାଫଳ ପ୍ରକାଶ କରିବ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ଦେଇ ଏନ୍ଟିଏ କହିଛି ପରୀକ୍ଷାଫଳ ଏବଂ ଚୂଡ଼ାନ୍ତ ଉତ୍ତରସୂଚୀ ଏନ୍ଟିଏର ଅଫିସିଆଲ୍ ୱେବ୍ସାଇଟ୍ରେ ଉପଲବ୍ଧ ହେବ ପରୀକ୍ଷା ସମ୍ବନ୍ଧୀୟ ଅପଡେଟ୍ ପାଇଁ କେବଳ ଏନ୍ଟିଏ ଦ୍ୱାରା ଜାରି କରାଯାଉଥିବା ସୂଚନା ଉପରେ ଭରସା କରିବାକୁ ଏଜେନ୍ସି ପରୀକ୍ଷାର୍ଥୀମାନଙ୍କୁ ପରାମର୍ଶ ଦେଇଛି ଭାରତ ଏବଂ ସେସେଲ୍ସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ସହମତି ପ୍ରକାଶ ପାଇଛି ଗ୍ରାମୀଣ ନିଯୁକ୍ତି ସୁଯୋଗ ନିରନ୍ତର ବିକାଶ ମତ୍ସ୍ୟ କ୍ଷେତ୍ର ଏବଂ ନୀଳ ଅର୍ଥନୀତିର ଅଭିବୃଦ୍ଧିକୁ ପ୍ରୋହାହନ ପ୍ରଦାନ କରିବା ଏଥିରେ ଅନ୍ତର୍ଭୁକ୍ତ ନୂଆଦିଲ୍ଲୀରେ ଗତକାଲି ଉଭୟ ଦେଶ ମଧ୍ୟରେ ପ୍ରତିନିଧି ମଣ୍ଡଳୀସ୍ତରୀୟ ଆଲୋଚନା ହୋଇଛି ଆଲୋଚନାରେ ସେସେଲ୍ସର ମତ୍ସ୍ୟ କୃଷି ଓ ନୀଳ ଅର୍ଥନୀତି ମନ୍ତ୍ରୀ ୱାଲେସ୍ କସ୍ଗ୍ରେ ସେଠାକାର ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ ଦ୍ୱିପାକ୍ଷିକ ସାମୁଦ୍ରିକ ସହଭାଗିତା ମତ୍ସ୍ୟ ଚାଷ ଜଳ ଆଧାରିତ କୃଷି ଉନ୍ନତ ଗବେଷଣା ତଥା ଦକ୍ଷତା ନିର୍ମାଣରେ ବୈଷୟିକ ସହଯୋଗକୁ ଅଧିକ ବ୍ୟାପକ କରିବା ନେଇ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିବା ମତ୍ସ୍ୟ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସୂଚନା ଦେଇଛି ଭାରତ ମହାସାଗର କ୍ଷେତ୍ରରେ ସାମାଜିକ ଏବଂ ଆର୍ଥିକ ସ୍ଥିରତା ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଏହି ବୈଠକରେ ମତ ବିନିମୟ ହୋଇଛି ହର୍ମୁଜ୍ ପ୍ରଣାଳୀ ଦେଇ ସାର୍ବଜନୀନ ଜାହାଜ ଯାତାୟତ ନେଇ ଲକ୍ଷ୍ୟ ନେଇ ଓମାନ ଏବଂ ଇରାନ

0: ମଧ୍ୟରେ ଆଲୋଚନା ହୋଇଛି। ଓମାନର ବୈଦେଶିକ ମନ୍ତ୍ରୀ ବଦର ଅଲ ବୁସାଇଦି ଏବଂ ଇରାନ ପ୍ରତିପକ୍ଷ ଆବାସ ଆରାଗାଚି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସଂଘର୍ଷ ଆରମ୍ଭ ହେବା ପରଠାରୁ ପ୍ରାୟ 6 ମାସ ଧରି ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି। ଏକ ମିଳିତ ବିବୃତ୍ତିରେ ଉଭୟ ଦେଶ କହିଛନ୍ତି ହର୍ମୁଜ ପ୍ରଣାଳୀକୁ ସାର୍ବଜନୀନ କରିବା ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେଠାରେ ଏକ ସ୍ଥାୟୀ ଜାହାଜ କରିଡର ପ୍ରତିଷ୍ଠା କରିବା ସହ ଭବିଷ୍ୟତ ପ୍ରଶାସନିକ ବ୍ୟବସ୍ଥା ଉପରେ ସହମତ ହେବା ନେଇ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ଇରାନର ଉପବୈଦେଶିକ ମନ୍ତ୍ରୀ କାଜେମ୍ ଘାରିବାବାଦୀ ସେଠାକାର ସରକାରୀ ଟେଲିଭିଜନକୁ ଏକ ସାକ୍ଷାତକାରରେ କହିଛନ୍ତି ଏକ ବିକଳ୍ପ ଜଳପଥ ସମ୍ପର୍କରେ ଉଭୟ ଇରାନ ଏବଂ ଓମାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଓମାନ ଉପସାଗରରୁ ପାରସ୍ୟ ଉପସାଗରରେ ପ୍ରବେଶ କରୁଥିବା ଜାହାଜଗୁଡ଼ିକ ସମ୍ପୂର୍ଣ୍ଣ ଭାବେ ଇରାନୀ ଜଳପଥ ଦେଇ ଯାତ୍ରା କରିବା ସମ୍ପର୍କିତ ଏକ ବିକଳ୍ପ ବ୍ୟବସ୍ଥା ନେଇ ପ୍ରସ୍ତାବ ରହିଥିବା ସେ ସୂଚନା ଦେଇଛନ୍ତି। ଓନମ୍ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଏବଂ ବିଦେଶରେ ରହୁଥିବା କେରଳବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ଓନମ୍ ହେଉଛି ନୂତନ ଅମଳ ଆଗମନରେ ପ୍ରକୃତିକୁ କୃତଜ୍ଞତା ଜଣାଇବାର ଏକ ଅବସର। ଏହି ପର୍ବ ଭାରତର ସମୃଦ୍ଧ ସଂସ୍କୃତି ଓ ଭାଇଚାରାର ଭାବନାକୁ ପାଳନ କରେ, ଯାହା ବିବିଧତା ମଧ୍ୟରେ ଏକତାକୁ ପ୍ରୋହାହିତ କରିଥାଏ। ରାଷ୍ଟ୍ରପତି କହିଛନ୍ତି ଡଙ୍ଗା ଚାଳନା, ଲୋକନୃତ୍ୟ, ସଙ୍ଗୀତ, କ୍ରୀଡ଼ା ଏହି ପର୍ବ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପରମ୍ପରା, ଯାହା କେରଳର ସଂସ୍କୃତି ଓ ମୂଲ୍ୟବୋଧକୁ ପ୍ରଦର୍ଶନ କରେ। ଏହି ପର୍ବ ଅବସରରେ ସେ ସମସ୍ତଙ୍କ ସୁଖ, ଶାନ୍ତି, ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓନମ୍ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେ ଏହି ପର୍ବ ସମସ୍ତଙ୍କ ମଧ୍ୟରେ ସୁଖ, ଏକତା ଏବଂ ସମୃଦ୍ଧିର ଭାବନାକୁ ସଶକ୍ତ କରୁ ବୋଲି କହିଛନ୍ତି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶର ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। ଆଧାର ସଂଯୋଜିତ ଏହି ପୋର୍ଟାଲ ମାଧ୍ୟମରେ ପଞ୍ଜିକୃତ ଶ୍ରମିକଙ୍କୁ ବିଭିନ୍ନ କ୍ଷେତ୍ରରେ ସହାୟତା ପ୍ରଦାନ କରାଯାଉଛି। 31,99,00,000 ଅଧିକ ପଞ୍ଜିକରଣ ସହ ଏହି ପୋର୍ଟାଲ ଜନକଲ୍ୟାଣକାରୀ ଯୋଜନାର ସୁଫଳ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। 15 ସାମାଜିକ ସୁରକ୍ଷା ଏବଂ କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ହେଉଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ଜାତୀୟ ସାମାଜିକ ସହାୟତା ଅଭିଯାନ, ଏକ ରାଷ୍ଟ୍ର ଏକ ରାସନ କାର୍ଡ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଆଦି ଅନ୍ତର୍ଭୁକ୍ତ। କେରଳର ନୂତନ ନାମ କେରଳମକୁ ପରିବର୍ତ୍ତନ ସଂକ୍ରାନ୍ତ ଅଧିସୂଚନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଛି। ଗତକାଲିଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଗତ 11 ଲୋକସଭାରେ ଏବଂ ଏହା ପରଦିନ ରାଜ୍ୟସଭାରେ ଏ ସଂକ୍ରାନ୍ତ ବିଲ୍ ଅନୁମୋଦିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହାକୁ ମଞ୍ଜୁରୀ ପ୍ରଦାନ କରିବା ପରେ ଅଧିସୂଚନା ଜାରି ସହ ନାମ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି। ଦେଶରେ ଋତୁକାଳୀନ ଇନ୍ଫ୍ଲୁଏଞ୍ଜା ଭୂତାଣୁ ସଂକ୍ରମଣ ଉପରେ ସରକାର ସମୀକ୍ଷା କରୁଛନ୍ତି। ନୂଆଦିଲ୍ଲୀରେ ଗତକାଲି ଗଣମାଧ୍ୟମକୁ ସମ୍ବୋଧନ କରି ସ୍ୱାସ୍ଥ୍ୟ ଗବେଷଣା ବିଭାଗ ସଚିବ ତଥା ଭାରତୀୟ ଚିକିତ୍ସା ଗବେଷଣା ପରିଷଦର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ ଏହା କହିଛନ୍ତି। ସେ କହିଛନ୍ତି ଏବେ ଦେଖାଦେଇଥିବା ଭୂତାଣୁ ସଂକ୍ରମଣ ପୂର୍ବ ସଂକ୍ରମଣଠାରୁ ଭିନ୍ନ ନୁହେଁ, ତେବେ ସମୟୋଚିତ ଡାକ୍ତରୀ ପରାମର୍ଶ ଦ୍ୱାରା ଏହାର ନିରାକରଣ ସମ୍ଭବ ବୋଲି ସେ କହିଛନ୍ତି। ଯଦିଓ ଋତୁକାଳୀନ ଏହି ସଂକ୍ରମଣ ସାମାନ୍ୟ ରହିଥାଏ, ତେବେ ଏବେ ମଧ୍ୟ କିଛି ବ୍ୟକ୍ତିଙ୍କ କ୍ଷେତ୍ରରେ ଏଥିରେ ଜଟିଳତାର ଆଶଙ୍କା ପ୍ରକାଶ ପାଇଥାଏ। କଲମ୍ବୋ ଟେଷ୍ଟରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରଖିଛି। ଶ୍ରୀଲଙ୍କାର ପ୍ରଥମ ଇନିଂସ ସ୍କୋର 290 ସୀମିତ ରହିବା ସହ ଫଲୋ ଅନ୍ ହୋଇ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି। ପ୍ରଥମ ଇନିଂସରେ ଶ୍ରୀଲଙ୍କା ଭାରତର ପ୍ରଥମ ଇନିଂସ ସ୍କୋରଠାରୁ 213 ପଛୁଆ ରହିଥିଲା। ଶ୍ରୀଲଙ୍କାର ପ୍ରଥମ ଇନିଂସରେ ସୋନାଲ ଦିନୁଷା 103 ଶତକୀୟ ପାଳି ଖେଳିଥିଲେ। ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ମାନବ ସୁଥାର 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବା ବେଳେ ସାରାଂଶ ଜେନ 2 ଓ ମହମ୍ମଦ ସିରାଜ ଏବଂ ରବୀନ୍ଦ୍ର ଜାଡେଜା 1 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଶ୍ରୀଲଙ୍କା ତା'ର ଦ୍ୱିତୀୟ ଇନିଂସରେ 2 ବିନିମୟରେ 143 ସଂଗ୍ରହ କରିଛି। ଖେଲୋ ଇଣ୍ଡିଆ ଆଲୋଚନାକୁ ଆଭାସୀ ମାଧ୍ୟମରେ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ବିଶ୍ୱର ଏକ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ଭାରତ ପରିଗଣିତ ହେଉଛି, କହିଲେ ଅର୍ଥମନ୍ତ୍ରୀ। ଚଳିତ ସପ୍ତାହରେ ୟୁଜିସି ନେଟ୍ ପରୀକ୍ଷାର 84 ବିଷୟରେ ଉତ୍ତରସୂଚୀ ପ୍ରକାଶ କରିବ ଏନ୍ଟିଏ। ହର୍ମୁଜ ପ୍ରଣାଳୀକୁ ସାର୍ବଜନୀନ କରିବା ଲକ୍ଷ୍ୟ ନେଇ ଓମାନ ଓ ଇରାନ ମଧ୍ୟରେ ହୋଇଛି ଆଲୋଚନା। ଏବଂ କଲମ୍ବୋ ଟେଷ୍ଟରେ ଭାରତ ବିପକ୍ଷରେ ଫଲୋ ଅନ୍ ପରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Abhishek Mukhopadhyay with the Midday News.

0: କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁସଲମାନ ସମ୍ପ୍ରଦାୟଙ୍କୁ ଏହି ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି। ପ୍ରଫେଟ୍ ମହମ୍ମଦଙ୍କ ଜୟନ୍ତୀ ଭଦ୍ରକ ଜିଲ୍ଲାର ଧାମନଗର ପୁରୁଣା ବଜାର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହେଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ମସ୍ଜିଦ୍ରେ ସାମୁହିକ ନମାଜ ପାଠ କରାଯାଇଛି। ଜିଲ୍ଲାର ହାଇସ୍କୁଲ ପଡ଼ିଆଠାରେ ମୁସଲିମ ସମ୍ପ୍ରଦାୟର ଭାଇଭଉଣୀମାନେ ଏକତ୍ରିତ ହୋଇ ଉତ୍ସବ ପାଳନ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ବିନିକା ତରଭା ଓ ନାରାୟଣପୁର ସମେତ ବିଭିନ୍ନ ସ୍ଥାନରେ ମହମ୍ମଦ ଜୟନ୍ତୀ ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହୋଇଛି। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। ଦେଶରେ ଅଣସଂଗଠିତ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା 2021 ମସିହାରେ ଆରମ୍ଭ ହୋଇଥିବା ଇ ଶ୍ରମ ପୋର୍ଟାଲ ଅଣସଂଗଠିତ ଶ୍ରମିକଙ୍କ ପାଇଁ ଏକ ଜାତୀୟ ତଥ୍ୟ ବ୍ୟାଙ୍କ ଭାବେ କାର୍ଯ୍ୟ କରୁଛି। 91.99 ଲକ୍ଷରୁ ଅଧିକ ପଞ୍ଜିକରଣ ସହ ଏହି ପୋର୍ଟାଲ କଲ୍ୟାଣକାରୀ ଯୋଜନାର ସୁଫଳ, ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ଏବଂ ପେନ୍ସନ୍ ସେବା ଆଦି ପ୍ରଦାନରେ ଏକ ଏକୀକୃତ କ୍ଷେତ୍ର ଭାବେ କାର୍ଯ୍ୟ କରୁଛି। ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସେବା ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ଦଳର ବରିଷ୍ଠ ରାଜ୍ୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ, ଖାଦ୍ୟ ଯୋଗାଣ, ପାନୀୟ ଜଳ ବ୍ୟବସ୍ଥା ଓ ରିଲିଫ୍ ସାମଗ୍ରୀର କୌଣସି ଅଭାବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି। ଶ୍ରୀ ପାଟିଲ କହିଛନ୍ତି ଆବଶ୍ୟକତା ଅନୁଯାୟୀ ଅଧିକ ସମ୍ଭଳ ଯୋଗାଇ ଦେବାକୁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ବିଭିନ୍ନ ସୁରକ୍ଷା ନିର୍ଦ୍ଦେଶାବଳୀର ଅନୁପାଳନ କରି ଧନଜୀବନ ସହ ନିଜକୁ ସୁରକ୍ଷିତ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଗତ 13 ତାରିଖରୁ ଆଜି ପର୍ଯ୍ୟନ୍ତ 10ଟି ଜିଲ୍ଲାର ମୋଟ 91ଟି ବ୍ଲକ, 604ଟି ଗ୍ରାମପଞ୍ଚାୟତ, 1895ଟି ଗ୍ରାମର 13,50,306 ଜଣ ଲୋକ ସାମଗ୍ରିକ ଭାବେ ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ନଦୀର ଜଳସ୍ତର ବୃଦ୍ଧି, ଜଳବନ୍ଦୀ ସମସ୍ୟା, ଘାଇ ସୃଷ୍ଟି ଓ ଯୋଗାଯୋଗ ବିଚ୍ଛିନ୍ନ ଆଦି ସମସ୍ତ ସମସ୍ୟାକୁ ତ୍ୱରିତ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର 68ଟି ଗ୍ରାମପଞ୍ଚାୟତର 199ଟି ଗ୍ରାମର 80,284 ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ତ୍ତମାନ 87ଟି ଫ୍ରି କିଚେନ୍ ମାଧ୍ୟମରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। 21ଟି ଓଡ୍ରାଫ୍, ଗୋଟିଏ ଏନ୍ଡିଆର୍ଏଫ୍, 33ଟି ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ 2ଟି ପୁଲିସ୍ ଟିମ୍କୁ ମିଶାଇ ସମୁଦାୟ 57ଟି ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ଜନସାଧାରଣଙ୍କୁ ପିଇବା ପାଣି, ପରିମଳ, ଆଲୋକ, ଚିକିତ୍ସା ସୁବିଧା ଓ ଶିଶୁ ଗର୍ଭବତୀ ଓ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। 8,611 ନଳକୂପ ଓ 245 ପିଡବ୍ଲ୍ୟଏସ୍ ପ୍ରକଳ୍ପ ପ୍ରଭାବିତ ହୋଇଥିବାବେଳେ ଏହାର ବିଶୋଧନ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାଜପୁରରେ 18ଟି ସ୍ୱାସ୍ଥ୍ୟକେନ୍ଦ୍ରରେ 33,653 ଜଣଙ୍କୁ ଚିକିତ୍ସା କରାଯାଉଛି। ଏଥିସହ 304ଟି ଝାଡ଼ାବାନ୍ତି ଓ 49ଟି ସର୍ବାଘାତ ମାମଲା ରିପୋର୍ଟ ହୋଇଛି। ବନ୍ୟା ଯୋଗୁଁ ପ୍ରାୟ 1 ଲକ୍ଷରୁ ଉର୍ଦ୍ଧ୍ୱ ହେକ୍ଟର ଚାଷଜମି ଓ 5,03,356 ପଶୁ ସମ୍ପଦ ପ୍ରଭାବିତ ହୋଇଛି। 242ଟି କ୍ୟାମ୍ପ ମାଧ୍ୟମରେ 25,230 ପଶୁଙ୍କୁ ଚିକିତ୍ସା ଓ ଟିକାକରଣ କରାଯାଇଛି ଏବଂ 1587.56 ମେଟ୍ରିକ୍ ଗୋ ଖାଦ୍ୟ ଯୋଗାଇ ଦିଆଯାଇଛି। ଏହି ସମୟ ମଧ୍ୟରେ 41ଟି ପଶୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାପରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 347.7 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ ଅଟେ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 1,103.9 ମିଲିମିଟର ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ ଅଟେ। ରାଜ୍ୟର 21ଟି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବାବେଳେ ଅବଶିଷ୍ଟ 9ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ମଧ୍ୟାହ୍ନ 12ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 623.45 ଫୁଟ ରହିଛି। ଐତିହାସିକ ବାଲିଯାତ୍ରା କଟକ ଆସନ୍ତା 24 ନଭେମ୍ବର 24 ତାରିଖରୁ ଆରମ୍ଭ ହେବା ନେଇ ଜିଲ୍ଲାପାଳ ଦତ୍ତାତ୍ରୟ ଭାଓସାହେବ ସିନ୍ଧେ ସୂଚନା ଦେଇଛନ୍ତି।

ଡିସେମ୍ବର ଏକ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ ସହ ବଲିଉଡ୍ ଓ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର 6 ତାରିଖ ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ ସେପ୍ଟେମ୍ବର 8 ତାରିଖ ଅପରାହ୍ନ 5ଟା ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ଚେରକୋଟଲା, କିର୍ମିଟି, କଟୁଆପଦର ଓ କାଦଭଟ୍ଟା ଗ୍ରାମ ଜଙ୍ଗଲରୁ ମାଓବାଦୀଙ୍କ ଦ୍ୱାରା ପୋତାଯାଇଥିବା ବିପୁଳ ଅସ୍ତ୍ରଶସ୍ତ ଓ ବିସ୍ଫୋରକ ଜବତ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସଡ଼କ ସୁରକ୍ଷା କମିଟି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଗତ 7 ମାସ ମଧ୍ୟରେ ମୋଟ 6,690 ଚାଲାଣ କଟାଯାଇଥିବା ସୂଚନା ଦିଆଯାଇଛି। କଳିଙ୍ଗ ଭଲିବଲ୍ ଡେଭଲପ୍ମେଣ୍ଟ କାଉନ୍ସିଲ୍ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜିଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେଉଛି। ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରୁ 16 ବର୍ଷରୁ କମ୍ ବୟସର ବାଳକ ଓ ବାଳିକା ଦଳ ଅଂଶଗ୍ରହଣ କରିପାରିବେ। ଗ୍ରାମାଞ୍ଚଳରେ ଭଲିବଲ୍ ପ୍ରତିଭାର ବିକାଶ ସହ ଯୁବ ପ୍ରତିଭାଙ୍କୁ ଏକ ସୁଯୋଗ ଦେବା ଏହି ପ୍ରତିଯୋଗିତାର ମୁଖ୍ୟ ଉଦ୍ଦେଶ୍ୟ। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଖେଲୋ ଇଣ୍ଡିଆ ଆଲୋଚନାକୁ ଆସନ୍ତାକାଲି ଆଭାସୀ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଉତ୍ତରଦାୟୀ କରିବାକୁ ସରକାରଙ୍କ ଗୁରୁତ୍ୱ। ପୈଗମ୍ବର ମହମ୍ମଦଙ୍କ ଜନ୍ମଦିବସରେ ଆଜି ପାଳନ କରାଯାଉଛି ଇଦ୍ ମିଲାଦ୍ ଉନ୍ ନବୀ। ରାଜ୍ୟରେ ବନ୍ୟା ଓ ବର୍ଷା ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ ସୂଚନା ଏବଂ ଲଘୁଚାପର ପ୍ରଭାବରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ଅପରାହ୍ନ 5:30 ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6ଟା ପ୍ରଚାର କରୁଛୁ କେତୋଟି ଭକ୍ତିଗୀତ। ଆଜି ସନ୍ଧ୍ୟାର ଏହି ଭକ୍ତିଗୀତ କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଅନୁରାଧା ପଡ଼ୱାଲ।

ଭକ୍ତିଗୀତ କାର୍ଯ୍ୟକ୍ରମର ଏଥର ଶିଳ୍ପୀ ସେହି ଶିଳ୍ପୀ ଅନୁରାଧା ପଡ଼ୁଆଲ।

ଭକ୍ତିଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ବବୁଲ ସୁପ୍ରିୟ, ଶିଳ୍ପୀ ଗାଇଛନ୍ତି ନିର୍ମଳ ନାୟକଙ୍କ ରଚନାରୁ।

ଓଡ଼ି ଆଲବମ୍ ଗୀତ କାର୍ଯ୍ୟକ୍ରମର ଏଥରର ଶିଳ୍ପୀ ନିବେଦିତା, କଣ୍ଠରେ ତାଙ୍କର ନିର୍ମଳ ମହାନ୍ତିଙ୍କ ରଚନା।

0: ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ। ଶ୍ରୋତା ବନ୍ଧୁ, ସ୍ୱଚ୍ଛତା ହେଉଛି ଜୀବନର ଏକ ମୂଳ ଆବଶ୍ୟକତା। ଯଦି ଆମେ ଆମ ଚାରିପାଖର ପରିବେଶକୁ ସଫା ରଖିବା, ତେବେ ଆମେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବ୍ୟତୀତ କରିପାରିବା। ହଁ, ମହାତ୍ମା ଗାନ୍ଧୀ ମଧ୍ୟ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ। ସେଥିପାଇଁ ଆମେ ସମସ୍ତେ ସ୍ୱଚ୍ଛତାକୁ ଆମ ଜୀବନର ଏକ ଅଂଶ କରିବା ଉଚିତ। ସ୍ୱଚ୍ଛତା କେବଳ ଗୋଟିଏ ଅଭ୍ୟାସ ନୁହେଁ, ଏହା ଆମର ଦାୟିତ୍ୱ। ଆଜିର ଦିନରେ ଆମେ ସମସ୍ତେ ଏହି ସଂକଳ୍ପ ନେବା ଉଚିତ ଯେ ମୁଁ ସ୍ୱଚ୍ଛତାକୁ ଅନୁସରଣ କରିବି ଓ ଅନ୍ୟମାନଙ୍କୁ ମଧ୍ୟ ପ୍ରେରିତ କରିବି। ହଁ ଶ୍ରୋତା ବନ୍ଧୁ, ଆମେ ଯଦି ଆମ ଘର, ବିଦ୍ୟାଳୟ ଓ ପରିବେଶକୁ ସଫା ରଖିବା, ତେବେ ଆମ ଦେଶ ମଧ୍ୟ ସଫା ଓ ସୁନ୍ଦର ରହିବ ଏବଂ ଆମ ଦେଶ ଉନ୍ନତି ମଧ୍ୟ କରିପାରିବ। ତେଣୁ ଆସନ୍ତୁ ଆମେ ସମସ୍ତେ ଏହି ପ୍ରତିଜ୍ଞା ନେବା, ସ୍ୱଚ୍ଛ ଭାରତ ସୁସ୍ଥ ଭାରତକୁ ସଫଳ କରିବାରେ ଆମେ ମଧ୍ୟ ସାମିଲ ହେବା। ତେବେ ଶ୍ରୋତା ବନ୍ଧୁ, ଆସନ୍ତୁ ଆଜିର ଆମର ଅତିଥିଙ୍କ ଠାରୁ ଶୁଣିବା ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ବିଷୟରେ କେତେ ଗୁଡ଼ିଏ ଜାଣିବା କଥା।
1: ନମସ୍କାର ପ୍ରିୟ ଶ୍ରୋତା ବନ୍ଧୁ, ରାଜଗାଙ୍ଗପୁର ବ୍ଲକରେ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୂପେ କାର୍ଯ୍ୟରତ ମୁଁ ସୁପ୍ରଭା ପରିଜା ଆପଣମାନଙ୍କ ସମ୍ମୁଖରେ ସ୍ୱଚ୍ଛ ଭାରତ ସୁସ୍ଥ ଭାରତ ଶୀର୍ଷକକୁ ନେଇ ଏକ ବକ୍ତବ୍ୟ ରଖୁଛି। 1916 ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବାର କିଛି ବର୍ଷ ପୂର୍ବର ଏକ ଘଟଣା। ତଦାନୀନ୍ତନ ଭାଇସରାୟ ଲର୍ଡ ହାର୍ଡିଂ ଦ୍ୱିତୀୟଙ୍କ ଆହୁତ ବୈଠକରେ ଏହି ବିଶ୍ୱବିଦ୍ୟାଳୟର ମୁଖ୍ୟ ପୁରୋଧା ପଣ୍ଡିତ ମଦନମୋହନ ମାଲବ୍ୟ, ଡକ୍ଟର ରାନୀ ବେସାନ୍ତ ଇତ୍ୟାଦିଙ୍କ ସହିତ

ଥାନ୍ତି ମହାତ୍ମା ଗାନ୍ଧୀ। ତାଙ୍କ ପାଳି ପଡ଼ିବା ବେଳକୁ ସମସ୍ତେ ଉତ୍ସୁକ ଥାନ୍ତି ବିଶ୍ୱବିଦ୍ୟାଳୟ ନିର୍ମାଣ ସମ୍ପର୍କିତ କିଛି ଶୁଣିବା ପାଇଁ ତାଙ୍କଠାରୁ। ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସେ ତାଙ୍କର ବକ୍ତବ୍ୟ ରଖିଲେ ବନାରସ ସହରର ସ୍ୱଚ୍ଛତା ସମ୍ବନ୍ଧରେ। କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଥିବା ଅପରିଚ୍ଛନ୍ନ ଗଳି ରାସ୍ତା, ଗଙ୍ଗାକୂଳର ବିଭିନ୍ନ ଘାଟମାନଙ୍କର ପ୍ରଦୂଷିତ ଚିତ୍ର, ତମାମ ସହରର ପରିମଳ ବ୍ୟବସ୍ଥା ସମ୍ପର୍କରେ ସେ ଦୃଷ୍ଟି ଆକର୍ଷଣ କରି ଉଦ୍ବେଗ ପ୍ରକାଶ କରିଥିଲେ। ସେହି ମହାତ୍ମା ଗାନ୍ଧୀଙ୍କର ଜନ୍ମର 150 ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅକ୍ଟୋବର 2, 2014 ଗ୍ରହଣ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନକୁ 5 ବର୍ଷର ଅବଧି ମଧ୍ୟରେ ସଫଳ କରି 2019 ମହାତ୍ମା ଗାନ୍ଧୀଙ୍କୁ ଦିଆଯାଇଥାନ୍ତା ତାଙ୍କ ସ୍ୱପ୍ନର ସ୍ୱଚ୍ଛ ଭାରତ ରୂପକ ଶ୍ରଦ୍ଧାଞ୍ଜଳି। ସ୍ୱଚ୍ଛ ଭାରତ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ। ଏହି କ୍ରମରେ ପ୍ରଥମ ଲକ୍ଷ୍ୟ ରହିଲା ବାହ୍ୟ ମଳମୂତ୍ର ମୁକ୍ତ ଭାରତ ଗଠନ। ପ୍ରତି ପଞ୍ଚାୟତର ପରିମଳ ବ୍ୟବସ୍ଥାକୁ ସଂଗଠିତ କରାଗଲା। ଜନସଚେତନତା ବୃଦ୍ଧି ପାଇଁ ଗଣମାଧ୍ୟମର ସହାୟତା ସହିତ ପ୍ରୋତ୍ସାହନ ରାଶି ରଖାଗଲା। ଘରେ ଘରେ ପାଇଖାନା ନିର୍ମାଣ ପାଇଁ ବିପିଏଲ୍ ପରିବାରର ପ୍ରତି ପରିବାରକୁ 12,000 ଟଙ୍କାର ଅନୁଦାନ ଦିଆଗଲା। ଏହି ଲକ୍ଷ୍ୟ ପୂରଣ ନିମନ୍ତେ ପ୍ରାୟ 11 କୋଟିରୁ ଉର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ସହ 6 ଲକ୍ଷରୁ ଅଧିକ ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ରୂପେ ଘୋଷିତ ହୋଇଥିଲା। ସହରାଞ୍ଚଳରେ ନାଳ, ନର୍ଦ୍ଦମା, ଡ୍ରେନ୍ ଆଦିର ସଫେଇ ସହିତ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଉପରେ ବିଭିନ୍ନ ପଦକ୍ଷେପ ନିଆଗଲା। ଗ୍ରାମାଞ୍ଚଳରେ ପୁଣି ପାଣି ପଞ୍ଚାୟତ ଆଦି ଗଠନ କରାଯାଇ ଜଳ ଜୀବନ ମିଶନ ଦ୍ୱାରା ପାଇପ୍ ସଂଯୋଗ ଦ୍ୱାରା ଘରେ ଘରେ ପାନୀୟ ଜଳ ଯୋଗାଇ ଦିଆଗଲା। ଭୂତଳ ଜଳକୁ ବ୍ୟବହାର କରି ହର୍ ଘର୍ ଜଲ୍ର ସଫଳତା ସ୍ୱରୂପ ଲୋକେ ସ୍ୱଚ୍ଛ ପାନୀୟ ଜଳ ଲାଭ କଲେ। ଜଳ ଓ ପରିମଳ ଏହି 2 ଦିଗ ପ୍ରତି ନାଗରିକର ଜୀବନକୁ ପ୍ରଭାବିତ କରିଥାଏ। ୱାସ୍ ବା ୱାଟର ସାନିଟେସନ୍ ଆଣ୍ଡ ହାଇଜିନ୍ କାର୍ଯ୍ୟକ୍ରମରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବହାର, ଶୌଚାଳୟ ବ୍ୟବହାର ସହ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଦୃଷ୍ଟି ଦିଆଗଲା, ତାହା ହେଉଛି ହାତ ଧୁଆ। ବିଶେଷତଃ ତୃଣମୂଳ ସ୍ତରର ଲୋକଙ୍କୁ ସଚେତନ କରିବା ପାଇଁ ଆଙ୍ଗନବାଡ଼ିରୁ ନେଇ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିଶୁ ତଥା ଛାତ୍ରଛାତ୍ରୀଙ୍କୁ ସୁସ୍ଥତାର ଶିକ୍ଷା ଓ ତାଲିମ ଦିଆଗଲା। ପ୍ରତି ଆଙ୍ଗନବାଡ଼ି, ବିଦ୍ୟାଳୟ, ମହାବିଦ୍ୟାଳୟଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥାକୁ କଡ଼ାକଡ଼ି କରାଗଲା। ଯେହେତୁ ବିଦ୍ୟାଳୟଗୁଡ଼ିକରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ଅଛି, ତେଣୁ ପିଲାଏ ଶୌଚାଳୟ କିପରି ବ୍ୟବହାର କରିବେ, ଶୌଚ ହୋଇ କିପରି ହାତ ଧୋଇବେ, ଖାଇବା ପୂର୍ବରୁ ଓ ପରେ ହାତ ଧୋଇବା ବେଳେ କେଉଁ କେଉଁ କ୍ରମ ଅନୁସରଣ କରିବେ, ସେ ସମ୍ପର୍କରେ ସବିଶେଷ ତାଲିମ ଓ ତଦାରଖ କରାଗଲା। ମୋଟ ଉପରେ କୁହାଗଲେ ସରକାରଙ୍କ ଦ୍ୱାରା ଏକ ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ନିର୍ମାଣ ଦିଗରେ ଅନେକ କାର୍ଯ୍ୟକ୍ରମ ନିଆଯାଇଥିଲା। ଏହାର ସୁଫଳ ମଧ୍ୟ ଅନେକାଂଶରେ ମିଳିଛି। WHO ରିପୋର୍ଟ ହିସାବରେ ଡାଇରିଆରେ ମୃତ୍ୟୁବରଣ କରିଥିବା ସଂଖ୍ୟା ପ୍ରାୟ 5 ଲକ୍ଷ ପର୍ଯ୍ୟନ୍ତ କମ୍ ହୋଇଛି। ବାହ୍ୟ ମଳମୁକ୍ତ ଗ୍ରାମ ଦ୍ୱାରା ବାର୍ଷିକ ପ୍ରାୟ 50,000 ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟଗତ ଖର୍ଚ୍ଚ ଏକ ପରିବାରର କମ୍ ହୋଇଛି। ଭୂତଳ ଜଳ ପ୍ରଦୂଷିତ ହେବା କମ୍ ହୋଇଛି। ମାତ୍ର ଏସବୁ ସତ୍ତ୍ୱେ ପ୍ରଶ୍ନ ଉଠେ, ଏଯାଏ ଯେତିକି ହାସଲ ହୋଇଛି ତାହା ଯଥେଷ୍ଟ କି? 2019 ସୁଦ୍ଧା ହାସଲ କରିବାକୁ ଥିବା ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ ଲକ୍ଷ୍ୟ ଏହାର 6 ବର୍ଷ ପରେ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି କି? ପ୍ରକୃତରେ ସ୍ୱଚ୍ଛତା ଏକ କାର୍ଯ୍ୟକ୍ରମ ନୁହେଁ, ଦିନଚର୍ଯ୍ୟାରେ ଏହା ଏକ ଅଭ୍ୟାସ। ମୁଁ ସ୍ୱଚ୍ଛତା ଅବଲମ୍ବନ କରିବି କାହିଁକି, ଏହାଦ୍ୱାରା ମୋର କ'ଣ ଉପକାର ହେବ, ଏ କଥାକୁ ପ୍ରଥମେ ଜଣେ ବୁଝିବା ଦରକାର। ମୁଁ ଯେଉଁ ଖାଦ୍ୟ ଖାଉଛି, ପାଣି ପିଉଛି, କିପରି ହୋଇଥିବା ତାହା ଦରକାର, ସେ ବିଷୟରେ ଜଣେ ବୁଝିବ। ତାଦ୍ୱାରା ମୋର ଭୋକ ଶୋଷ ମେଣ୍ଟିପାରେ, ମାତ୍ର ମୋ ଶରୀରକୁ ସେଥିରେ ବାହ୍ୟ ରୋଗ ଜୀବାଣୁ ପ୍ରବେଶ କରୁଛନ୍ତି କି, ସେଥିପ୍ରତି ସଚେତନ ହେବାକୁ ପଡ଼ିବ। ତା ସହିତ ଆମେ ଯଦି ତାକୁ ଠିକ୍ ଭାବରେ ହାତ ନ ଧୋଇ ଖାଇବା, ତେବେ ନିଶ୍ଚିତ ଭାବେ ଆମ ଶରୀରକୁ ରୋଗ ଜୀବାଣୁ ପ୍ରବେଶ କରିବେ। ହାତ ଧୋଇବାକୁ ହେଲେ ଆମେ ପାଣି ନେଇ ହାତକୁ ଓଦା କରି ଟିକେ ଘଷିଦେଉ, କିନ୍ତୁ ହାତ ଦ୍ୱାରା 7 ସ୍ତରକୁ ବୁଝି କୀଟାଣୁନାଶକ ସାବୁନ, ହ୍ୟାଣ୍ଡୱାଶ ଦ୍ୱାରା ପ୍ରତିଥର ଖାଇବା ଆଗରୁ ହାତକୁ ଭଲ କରି ଧୋଇବା ଉଚିତ। ଶୌଚାଳୟ ବ୍ୟବହାର କରିବା ପରେ କିପରି ଶୌଚାଳୟକୁ ସଫା ରଖିବା ସହ ନିଜର ଶରୀର ତଥା ହାତକୁ ସଫା ରଖିବା, ଏଥିରେ ଖୁବ୍ ସତର୍କତା ରହିବା ଉଚିତ। ଏକ ସୁସ୍ଥ ଜୀବନ ପ୍ରତି ନାଗରିକର ଅଧିକାର। ଏହି ଅଭ୍ୟାସ ପ୍ରତି ବ୍ୟକ୍ତି ପାଖରୁ ଆରମ୍ଭ ହୋଇ ବ୍ୟାପକ ହେବା ଉଚିତ।

0: ଜଣେ ସଚେତନ ବ୍ୟକ୍ତି ହିଁ ଅନ୍ୟକୁ ଏ ବାବଦରେ ସଚେତନ କରିପାରିବ। ଏଣୁ ସରକାରଙ୍କୁ ଅପେକ୍ଷା କରି ସ୍ଥାନ ହୋଇ ବସି ରହିଲେ ହେବ ନାହିଁ। ପ୍ରତ୍ୟେକର ସ୍ୱଚ୍ଛ ଓ ସୁସ୍ଥ ରହିଲେ ଦେଶ ସ୍ୱଚ୍ଛ ଓ ସୁସ୍ଥ ରହିବ। ସ୍ୱଚ୍ଛତା ତେଣୁ ପ୍ରଥମେ ଅନ୍ତଃସୂଚୀରୁ ଆରମ୍ଭ ହେଉ, ଭାବନା ବିଶୁଦ୍ଧ ଓ ଜ୍ଞାନଦୀପ୍ତ ହେଉ। ଆମ ଦେଶର ନଦୀ, ମାଟି, ଜଙ୍ଗଲ, କ୍ଷେତ, ସମୁଦ୍ର, ରାସ୍ତାଘାଟ ସବୁଠି ଅସ୍ୱଚ୍ଛତାର ପର୍ଯ୍ୟାପ୍ତ ନିଦର୍ଶନ ମିଳେ। ତେଣୁ ଏସବୁର ନିରାକରଣ ପାଇଁ ପ୍ରଥମେ ଜନସଚେତନତା ଲୋଡ଼ା। କୌଣସି ଜିନିଷ ବ୍ୟବହାର କଲାବେଳେ ଏହା କେତେଥର ବ୍ୟବହାର କରାଯାଇପାରେ ଏବଂ ଏହାକୁ କିପରି ପରିଚାଳନା କରିବା ସେଥିପ୍ରତି ସମସ୍ତେ ଭାବିବା ଉଚିତ। ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ କେବଳ ଦେଶର ଲକ୍ଷ୍ୟ ନହୋଇ ପ୍ରତି ବ୍ୟକ୍ତିର ଲକ୍ଷ୍ୟ ହେଉ। 2014 ଅକ୍ଟୋବର 2 ଦେଖାଯାଇଥିବା ଏ ସ୍ୱପ୍ନ ଅଚିରେ ଫଳବତୀ ହେଉ ଏହା ହିଁ ଆଶା କରିବା। କାରଣ କ୍ଲିନ୍ଲିନେସ୍ ଇଜ୍ ଡିୟରର୍ ଟୁ ଗଡ୍ ଆଣ୍ଡ ନିୟରର୍ ଟୁ ଗଡ୍। ସ୍ୱଚ୍ଛତା ହିଁ ପ୍ରଥମ ଓ ପରମ କର୍ତ୍ତବ୍ୟ ପ୍ରତି ବ୍ୟକ୍ତିର ହେବା ଉଚିତ।
1: ତେବେ ଶ୍ରୋତା ବନ୍ଧୁ, ଶୁଣିଲେ ତ ସୁସ୍ଥ ରହିବା ପାଇଁ ସ୍ୱଚ୍ଛ ଭାରତର କେତେ ଆବଶ୍ୟକତା ରହିଛି? ହଁ, ଏଥିରୁ ଆମେ ସ୍ୱଚ୍ଛତାର ଗୁରୁତ୍ୱ ବିଷୟରେ ଅନେକ କଥା ଜାଣିଲେ। ସ୍ୱଚ୍ଛ ପରିବେଶ ରହିଲେ ଆମେ ସୁସ୍ଥ ଓ ସୁଖୀ ଜୀବନ ବ୍ୟତୀତ କରିପାରିବା। ଏହା ଆମକୁ ଶିଖାଏ ଯେ ସ୍ୱଚ୍ଛତା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ। ସେଥିପାଇଁ ଆମ ସମସ୍ତଙ୍କର ଏହି ସଂକଳ୍ପ ନେବା ଉଚିତ ଯେ ସ୍ୱଚ୍ଛତାକୁ ଆମେ ଦୈନିକ ଜୀବନରେ ଅନୁସରଣ କରିବା।

ଶୁଣୁଥିଲେ ଆକାଶବାଣୀ ରାଉରକେଲା କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ। ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି। ଏହାକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଖେଲୋ ଇଣ୍ଡିଆ ସମ୍ବାଦକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତ କରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟାବଣ୍ଟନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନଭେମ୍ବର 24 ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଏବଂ ଦେଶରେ ଇନ୍ଫ୍ଲୁଏଞ୍ଜା ଏ ସଂକ୍ରମଣରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ଆଇଏମ୍ଏର ପରାମର୍ଶ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆଭାସୀ ମାଧ୍ୟମରେ ଖେଲୋ ଇଣ୍ଡିଆ ସମ୍ବାଦକୁ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା ୟୁବା ଭାରତ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଦେଶରେ ପରିଚାଳିତ ହେବ, ଯେଉଁଥିରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତି ଜିଲ୍ଲାର 2 ମହାବିଦ୍ୟାଳୟର ଯୁବକ ଯୁବତୀମାନେ ଅଂଶଗ୍ରହଣ କରିବେ। ଯୁବ ନେତୃତ୍ୱ, ନାଗରିକ ଦାୟିତ୍ୱ, ସ୍ୱେଚ୍ଛାସେବୀ ମନୋଭାବ, ସୁସ୍ଥତା ଏବଂ ଦେଶ ଗଠନ ଦିଗରେ ଏହା ସହାୟକ ହେବ। ଯୁବପିଢ଼ିଙ୍କୁ ଦେଶର କ୍ରୀଡ଼ା ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ। ଓଡ଼ିଶାର 60 ଅନୁଷ୍ଠାନକୁ ଏଥିପାଇଁ ଚୟନ କରାଯାଇଛି। ଛାତ୍ରଛାତ୍ରୀ ଓ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣକୁ ସୁନିଶ୍ଚିତ କରିବାକୁ ଗୁରୁତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର ପଡ଼ିଆରେ ନୂଆ ଗୋଳାବନ୍ଧ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଏବଂ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରିବେ। ଗୋଳାବନ୍ଧ ଅଞ୍ଚଳର ମତ୍ସ୍ୟଜୀବୀ ଓ ନୁଳିଆ ପରିବାରଙ୍କ ଆର୍ଥିକ ତଥା ସାମାଜିକ ସ୍ଥିରତା ସୁନିଶ୍ଚିତ ହେବା ସହ ଛେଳିଗଡ଼ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ସେମାନଙ୍କର ବୈଧ ଜମି ଅଧିକାର ମିଳିପାରିବ ବୋଲି ଆଜି ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟରେ ଜମି ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଉତ୍ତରଦାୟୀ ସମ୍ପନ୍ନ ଏବଂ ନିୟମ ଅନୁପାଳନ ସୁନିଶ୍ଚିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଯୁକ୍ତିଭିତ୍ତିକ ବ୍ୟବସ୍ଥା ପ୍ରଚଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ପଞ୍ଜୀକରଣ କାର୍ଯ୍ୟାଳୟଗୁଡ଼ିକର କାର୍ଯ୍ୟକଳାପ ଉପରେ ନିୟମିତ ତଦାରଖ ପାଇଁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

0: ବିଦ୍ୟାର ସର୍ବାଧିକ ଉପଯୋଗ ପୂର୍ବକ ପଞ୍ଜୀକରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି ଶ୍ରୀ ପାଢ଼ୀ କହିଛନ୍ତି। କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା ହସ୍ତଶିଳ୍ପ ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଆସନ୍ତା ନଭେମ୍ବର 24 ତାରିଖରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି। ଚଳିତ ବର୍ଷ ବାଲିଯାତ୍ରା ଉପର ଓ ତଳ ପଡ଼ିଆରେ କରାଯିବାକୁ ସ୍ଥିର ହୋଇଛି। ବାଲିଯାତ୍ରାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ବଲିଉଡ୍ ଏବଂ ଓଲିଉଡ୍ର କଳାକାରମାନଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
1: ପ୍ରପୋଜ୍ କରୁଛୁ କି ଦୁଇଟା ବି ପଡ଼ିଆରେ, ଅପର ବାଲିଯାତ୍ରା ପଡ଼ିଆ ଆଉ ଲୋଅର ବାଲିଯାତ୍ରା ପଡ଼ିଆରେ ଦୁଇ ବାଲିଯାତ୍ରା ହଉ। ଏ ବର୍ଷର ଥିମ୍ କ'ଣ ରଖିବା ସେଥିପାଇଁ ଆମେ ଡିସାଇଡ୍ କରୁଛୁ କି ଆମେ ପବ୍ଲିକରୁ ସଜେସନ୍ସ ମାଗିବୁ କି କ'ଣ ଥିମ୍ ରଖିଲେ ଏ ବର୍ଷ ଭଲ ହେବ। ଗ୍ରୀନ୍ କରିଡର୍ ରହିବ, ପାର୍କିଂ ପାଇଁ ଆମେ ଚାହାଟାର ରୋଡ୍ ଯେଉଁ ଅଛି ଆମର ସେଇଟା ନେକ୍ସଟ 2-3 ମନ୍ଥ ଭିତରେ ଅଲମୋଷ୍ଟ କମ୍ପ୍ଲିଟ୍ ହେଇଯିବ। ସବୁ ବର୍ଷ ଇଣ୍ଟରନ୍ୟାସନାଲ ଆର୍ଟିଷ୍ଟ ବି କିଛି ଷ୍ଟେଟ୍ସରୁ କିଛି ନେସନ୍ସରୁ ଆସୁଛନ୍ତି ଆଉ ପାଖାପାଖି 15-17 ଷ୍ଟେଟ୍ସର ବି ରିପ୍ରେଜେଣ୍ଟେଟିଭ ଆର୍ଟିଷ୍ଟ ଆସନ୍ତି। ସେଇଟା ଆମକୁ ସେ ପ୍ଲାନ୍ କରିକି ଦେଲା ପରେ ଆମେ ଫାଇନାଲ୍ କରିବୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖ ରବିବାର ଦିନ ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ହେବ ମନ୍ କି ବାତ୍ର 137ତମ ସଂସ୍କରଣ। ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ। ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ପକ୍ଷରୁ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ପାଇଁ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ନେବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁଯାୟୀ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ଫ ହେବା, କ୍ରମାଗତ ଶୁଖିଲା କାଶ, ଗଳା କଷ୍ଟ, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଦେଖାଦେଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ମଧ୍ୟ ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ବାର ହାତ ଧୋଇବା କିମ୍ବା ଆଲ୍କୋହଲଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମଧ୍ୟ ମାସ୍କ ପିନ୍ଧିବାକୁ କୁହାଯାଇଛି। ରାଜ୍ୟରେ ବନ୍ୟା ସ୍ଥିତି ନାହିଁ ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ଶ୍ରୀ ରାଉତ କହିଛନ୍ତି ସମସ୍ତ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ବର୍ତ୍ତମାନ ବୈତରଣୀ ନଦୀର ଜଳସ୍ତର ମଧ୍ୟ ସ୍ଥିର ରହିବା ସହ ବ୍ରାହ୍ମଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ତଳେ ରହିଥିବାର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଭାଇ ଓ ଭଉଣୀ ମଧ୍ୟରେ ନିବିଡ଼ ସମ୍ପର୍କର ନିଦର୍ଶନ ହେଉଛି ରକ୍ଷାବନ୍ଧନ। ଏହି ଅବସରରେ ରାଜ୍ୟର ପୁରପଲ୍ଲୀରେ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ଭଳିକି ଭଳି ରାକ୍ଷୀ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ନବରଙ୍ଗପୁରଠାରେ ନିଆରା ରାକ୍ଷୀ ଷ୍ଟଲ୍ ପଡ଼ିଛି। ଧାନ, ମକା, ମାଣ୍ଡିଆ, କାନ୍ଦୁଲ ଓ ବିରି ଭଳି ସ୍ଥାନୀୟ କୃଷିଜାତ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି ରାକ୍ଷୀ। ଏହି ରାକ୍ଷୀଗୁଡ଼ିକ ଭାଇ ଭଉଣୀଙ୍କ ସ୍ନେହର ପ୍ରତୀକ ସାଜିବା ସହ କାରିଗରଙ୍କ ରୋଜଗାରର ପନ୍ଥା ପାଲଟିଛି। ଓର୍ମାସ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ରାକ୍ଷୀ ଷ୍ଟଲ୍ଗୁଡ଼ିକରେ ଗ୍ରାହକଙ୍କ ଭିଡ଼ ଲାଗି ରହିଛି। ଏ ସମ୍ପର୍କରେ ରାକ୍ଷୀ ପ୍ରସ୍ତୁତ କରିଥିବା କାରିଗର କହିଛନ୍ତି
2: ଧାନରେ ବିଭିନ୍ନ ଆଇଟମ ଆମେ ରାକ୍ଷୀ ତିଆରି କଲୁ। କୃଷ୍ଣଙ୍କର, ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଆହୁରି ଡିଜାଇନ ଡିଜାଇନ କଲୁ। ମାନେ ଲୋକ ପସନ୍ଦ କରୁଛନ୍ତି, ନେଉଛନ୍ତି, ଛୋଟ ବଡ଼ ସବୁ ଖୋଜୁଛନ୍ତି, ବହୁତ ପସନ୍ଦ କଲେ ଲୋକ। ମାନେ ଆଜିକି 3 ବର୍ଷ ହେଲା ଆମେ ଆସୁଛୁ, ବହୁତ ବିକାବିକି କରୁଛୁ। ଆମକୁ ବି ସୁନ୍ଦର ଲାଗୁଛି ଆଉ ନେବା ଲୋକ ବି ସୁନ୍ଦର। ନାଇଁ ଭଲଟା ତମେ କୋଉ ଗାଁ ବୋଲି ଆଡ୍ରେସ୍ ପଚାରୁଛନ୍ତି? ନାଇଁ ଆମର କଷାକ ମୁଣ୍ଡା ଭିତରେ।
0: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଆସନ୍ତା 29 ତାରିଖରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। ୟୁନିସେଫ୍ ସହଯୋଗରେ ଶିଶୁମାନଙ୍କ ପରିବାର ଭିତ୍ତିକ ଯତ୍ନ ଓ ପରିବାରଠାରୁ ଶିଶୁ ବିଚ୍ଛିନ୍ନତା ରୋକିବା ସମ୍ପର୍କିତ ଆଞ୍ଚଳିକ ପରାମର୍ଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ଇସଲାମ ଧର୍ମର ପ୍ରବର୍ତ୍ତକ ପୟଗମ୍ବର ହଜରତ ମହମ୍ମଦଙ୍କର ଜନ୍ମଦିବସକୁ ଆଜି ଇଦ୍ ଏ ମିଲାଦ୍ ଉନ୍ ନବୀ ଭାବେ ପାଳନ କରାଯାଉଛି। ମୁସଲମାନ ସମ୍ପ୍ରଦାୟର ଭାଇ ଭଉଣୀମାନେ ଶୋଭାଯାତ୍ରାରେ ବାହାରି ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଛନ୍ତି। ବିଶ୍ୱଶାନ୍ତି ପାଇଁ ମସ୍ଜିଦ୍ଗୁଡ଼ିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା

ଆୟୋଜନ କରାଯାଇଛି। କଟକ ଭୁବନେଶ୍ୱର ଭଦ୍ରକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ମହବନ୍ଦଙ୍କ ଜୟନ୍ତୀ ପାଳିତ ହେଉଛି। ନୂଆପଡ଼ା ଜିଲ୍ଲା ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା ଖଡ଼ିଆଳ ନଗର ପରିକ୍ରମା କରିଥିଲା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପ୍ରାଥମିକ ଶିକ୍ଷା ଡିପ୍ଲୋମା ପରୀକ୍ଷାର ଫର୍ମ ପୂରଣ ଆସନ୍ତା ଶୁକ୍ରବାରଠାରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ସେପ୍ଟେମ୍ବର 6 ରହିଛି। ସମ୍ପୂର୍ଣ୍ଣ ଫର୍ମ ପୂରଣ ସେପ୍ଟେମ୍ବର 8 ଅପରାହ୍ନ।

0: କାରଣ ସେପ୍ଟେମ୍ବର 8 ତାରିଖ ଅପରାହ୍ନ 5ଟା ସୁଦ୍ଧା ଦାଖଲ କରିବାକୁ ପରିଷଦ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଅନ୍ଲାଇନ୍ ମାଧ୍ୟମରେ www.bscodisha.nic.in ଜରିଆରେ ପରୀକ୍ଷାର୍ଥୀ ଆବେଦନ କରିପାରିବେ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ଆସନ୍ତା ଶୁକ୍ରବାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ମାସ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ 346.7 mm ବର୍ଷା ରେକର୍ଡ କରାଯାଇଛି, ଯାହାକି ସ୍ୱାଭାବିକ ବର୍ଷା ତୁଳନାରେ 16.4% ଅଧିକ। ସେହିପରି ଚଳିତ ମୌସୁମୀ ଋତୁ ଅର୍ଥାତ୍ ଜୁନ୍ ମାସ ପହିଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ 11.3 mm ବର୍ଷା ହୋଇଯାଇଛି, ଯାହା ସ୍ୱାଭାବିକ ବର୍ଷାର ପରିମାଣଠାରୁ 30.9% ଅଧିକ। ରାଜ୍ୟର 21 ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅବଶିଷ୍ଟ 9 ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଯାଇଛି। କୌଣସି ବି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର 16 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଜଳଭଣ୍ଡାରର ଜଳସ୍ତର 623.71 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 361,978 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 290,177 ଘନଫୁଟ ଜଳ ନିଷ୍କାସିତ ହେଉଛି। ଖେଲୋ ଇଣ୍ଡିଆ ସମ୍ବାଦକୁ ଆସନ୍ତାକାଲି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତ କରି ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ପଟ୍ଟାବଣ୍ଟନ କରିବା ସହ ଆସନ୍ତାକାଲି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ନଭେମ୍ବର 24 ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା ଏବଂ ଦେଶରେ ଇନ୍ଫ୍ଲୁଏଞ୍ଜା ଏ ସଂକ୍ରମଣରୁ ସତର୍କ ରହିବାକୁ ଜନସାଧାରଣଙ୍କୁ ଆଇଏମ୍ଏର ପରାମର୍ଶ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଶୁଣନ୍ତୁ ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ ବିଷୟ ସମାବେଶୀ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରିଛି ଇ ଶ୍ରମ ପୋର୍ଟାଲ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ସୁକନ୍ୟା ଜେନା। ଇ ଶ୍ରମ ପୋର୍ଟାଲକୁ ଆଜି 5 ବର୍ଷ ପୂରଣ ହୋଇଛି। 2021 ଅଗଷ୍ଟ 26 ତାରିଖରେ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ଦ୍ୱାରା ଏହି ପୋର୍ଟାଲକୁ କାର୍ଯ୍ୟକାରୀ କରାଯାଇଥିଲା। ଦେଶର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଦେଶର ଏହି ପ୍ରଥମ ଆଧାର ସଂଯୋଜିତ ପୋର୍ଟାଲ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ଏକ ତଥ୍ୟ ବ୍ୟାଙ୍କ ପ୍ରସ୍ତୁତ କରିଛି। ପଞ୍ଜୀକୃତ ହେଉଥିବା ପ୍ରତ୍ୟେକ ଶ୍ରମିକଙ୍କୁ ଏହି ପୋର୍ଟାଲ ମାଧ୍ୟମରେ 12 ଅଙ୍କ ବିଶିଷ୍ଟ ଏକ ଏକୀକୃତ ଆକାଉଣ୍ଟ ନମ୍ଘର ପ୍ରଦାନ କରାଯାଇଥାଏ। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକ ସୁବ୍ୟବସ୍ଥିତ ଢଙ୍ଗରେ ଏହାର ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାରେ ଏହି ପୋର୍ଟାଲ ବେଶ୍ ଉପଯୋଗୀ ସାବ୍ୟସ୍ତ ହୋଇଛି। ଏପିଆଇ ମାଧ୍ୟମରେ ସରକାରୀ ସଂସ୍ଥାଗୁଡ଼ିକ ମଧ୍ୟ ଅଣସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଏହି ପୋର୍ଟାଲ ମାଧ୍ୟମରୁ ପାଇଥାନ୍ତି। ଜରୁରୀକାଳୀନ ପରିସ୍ଥିତି ସମୟରେ ଶ୍ରମିକଙ୍କୁ ସମୟୋଚିତ ସହାୟତା ପ୍ରଦାନ କରିବା ଏହାଦ୍ୱାରା ସମ୍ଭବ ହୋଇପାରିଛି। ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ 31,99,00,000 ଶ୍ରମିକ ପଞ୍ଜୀକୃତ ହୋଇସାରିଛନ୍ତି। ବିକଶିତ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଲକ୍ଷ୍ୟ ନେଇ ଶ୍ରମ ଶକ୍ତି କ୍ଷେତ୍ରକୁ ସଶକ୍ତ କରିବା ତଥା ସ୍ଥାୟୀ ଅଭିବୃଦ୍ଧି ପାଇଁ ଏହି କେନ୍ଦ୍ରୀୟ ପୋର୍ଟାଲ ଏକ ମାଧ୍ୟମ ପାଲଟିଛି। କୃଷି ନିର୍ମାଣ ଘରୋଇ କ୍ଷୁଦ୍ର ବ୍ୟବସାୟୀ ପ୍ରବାସୀ ଗିଗ୍ ଏବଂ ପ୍ଲାଟଫର୍ମ କର୍ମଚାରୀଙ୍କ ଭଳି ବିଭିନ୍ନ ଅଣସଂଗଠିତ କ୍ଷେତ୍ରର ଶ୍ରମିକ ଏଥିରେ ସାମିଲ ହୋଇଛନ୍ତି। ଏହାଦ୍ୱାରା ସେମାନଙ୍କ ପାଇଁ ଏକ ବ୍ୟାପକ ସାମାଜିକ ସୁରକ୍ଷା ଇକୋସିଷ୍ଟମ ପ୍ରସ୍ତୁତ କରାଯାଇପାରିଛି। 2024 ଅକ୍ଟୋବର 21 ତାରିଖଠାରୁ ଇ ଶ୍ରମ ପୋର୍ଟାଲକୁ ଏକୀକୃତ ସମାଧାନର ମାଧ୍ୟମ ଭାବେ କାର୍ଯ୍ୟକାରୀ କରାଯାଉଛି। ପଞ୍ଜୀକରଣଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରିବା ଅଧିକ ସହଜ ଏବଂ ସୁଗମ ହୋଇପାରିଛି। କଲ୍ୟାଣକାରୀ ଯୋଜନା ନିଯୁକ୍ତି କ୍ଷେତ୍ର ଦକ୍ଷତା ବିକାଶ ଏବଂ ପେନ୍ସନ୍ ସେବା ବିଭିନ୍ନ କ୍ଷେତ୍ରକୁ ସମନ୍ୱିତ କରାଯାଇ ଏକ ଏକୀକୃତ ପୋର୍ଟାଲ ଭାବେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ସାମାଜିକ ସୁରକ୍ଷା କ୍ଷେତ୍ର ଏହାଦ୍ୱାରା ଅଧିକ ସଶକ୍ତ ହୋଇପାରିଛି। 15 ସାମାଜିକ ସୁରକ୍ଷା ତଥା କଲ୍ୟାଣକାରୀ ଯୋଜନା ଏହି ପ୍ଲାଟଫର୍ମରେ ଏକୀକୃତ ହୋଇପାରିଛି। ସେଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଯୋଜନା ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଏକ

କରମ ପୂଜା ଯଥାରୀତି ସମାପନ ହେଲା ପରେ ନାଚ ଗୀତର ଆସର ଜମେ। ସାନ୍ତାଳ ସମ୍ପ୍ରଦାୟର ଆବାଳ ବୃଦ୍ଧ ବନିତା ସମସ୍ତେ ନାଚ ଗୀତରେ ପ୍ରତ୍ୟକ୍ଷ ଅଂଶଗ୍ରହଣ କରି ଆମୋଦ ପ୍ରମୋଦରେ ସାମିଲ ହୁଅନ୍ତି। ଗୀତଗୁଡ଼ିକ ସାଧାରଣତଃ ଚାଷବାସ ସମ୍ପର୍କିତ।

ଚାଷ କାମର ପ୍ରଚଳିତ ପ୍ରଥା ଅନୁସାରେ ବୁଣା ଧାନ ବେଉଷଣ ଏବଂ ବେଙ୍ଗଳା କରାଗଲାବେଳେ ଧାନ ରୁଆ ମଧ୍ୟ କରାଯାଏ। ପରବର୍ତ୍ତୀ ଗୀତଟି ଏଇ ମର୍ମର।

କରମ୍ ପୂଜା ସମୟରେ କରମ୍ ରସିକମାନେ କରମ୍ ବ୍ୟତୀତ ଅନ୍ୟ କିଛି ଭାବନ୍ତି ନାହିଁ। ତେଣୁ ସେହି ସମୟରେ ଯେତେ ଆମୋଦ ପ୍ରମୋଦର ଆୟୋଜନ କରାଯାଇଥିଲେ ମଧ୍ୟ କରମ୍ ରସିକମାନେ କେମିତି କରମ୍ ଆଖଡ଼ାରେ ବାନ୍ଧି ହୋଇଥାନ୍ତି ତାହା ହିଁ ପରବର୍ତ୍ତୀ ଗୀତରେ ବୋଲାଯାଇଛି।

ସାନ୍ତାଳ ସମ୍ପ୍ରଦାୟ କରମକୁ ଅତ୍ୟନ୍ତ ପବିତ୍ର ମନେ କରନ୍ତି। ତେଣୁ କରମ ଡାଳକୁ ଯଥାରୀତି ପୂଜାର୍ଚ୍ଚନା କରି ସଭକ୍ତି ସମ୍ମାନ ଜଣାଇ ସେହିଦିନ ସନ୍ଧ୍ୟାବେଳେ ବିସର୍ଜନ କରନ୍ତି ଭକ୍ତିର ସହ।

0: ଚିତ୍ରସେନ ହାସଦା ଏବଂ ତାଙ୍କର ସାଥୀମାନେ ଗାଇଥିବା ସାନ୍ତାଳ ସମ୍ପ୍ରଦାୟର କରମ ଗୀତ ଶୁଣିଲେ। ସାଥୀମାନେ ଥିଲେ ପୀତାମ୍ବର ସୋରେନ, ପିଥୋ ବାସ୍କେ, ରାମସିଂ ସୋରେନ, ରାମଚନ୍ଦ୍ର ମାର୍ଣ୍ଡି, ସାଂଖାଇ ଟୁଡୁ, ଭରତ ହାସଦା, ଜାଗେନ ବାସ୍କେ, ମକ୍ର ହାସଦା ଏବଂ ବାରିସା ହାସଦା।
1: ହଁ ଭାଇ, କିଆଡ଼େ ଚାଲ ହଉ,
2: ଖରା ପାଣି ପବନ ସବୁର ସମାଧାନ କରତେ ହୋ।
1: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
2: ମାନେ
3: ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତିମାନେ ଦୂତାବାସର ହେଲ୍ପଲାଇନ୍ ନମ୍ଘର 977-985-131-6807 ଏବଂ 977-970-91075-00 ଯୋଗାଯୋଗ କରିପାରିବେ। ନେପାଳ ବନ୍ୟାରେ ପ୍ରାଣହାନୀ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ତାଙ୍କ ନେପାଳ ପ୍ରତିପକ୍ଷ ବଲେନ୍ଦ୍ର ଶାହାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ନେପାଳର ଏହି ଦୁଃଖଦ ପରିସ୍ଥିତିରେ ଭାରତ ଦୃଢ଼ତାର ସହ ଠିଆ ହୋଇଛି ଏବଂ ନେପାଳକୁ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ସେଠାରେ ଚାଲିଥିବା ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ଭାରତ ପକ୍ଷରୁ ନେପାଳ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ନେପାଳରେ ଘଟିଥିବା ଆକସ୍ମିକ ବନ୍ୟା ଜନିତ ପ୍ରାଣହାନୀ ଏବଂ କ୍ଷୟକ୍ଷତି ପାଇଁ ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକୃଷ୍ଣନ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଥିସହ ନିଖୋଜ ଥିବା ସମସ୍ତ ଲୋକଙ୍କୁ ସୁରକ୍ଷିତ ଓ ତ୍ୱରିତ ଉଦ୍ଧାର ପାଇଁ ସେ ପ୍ରାର୍ଥନା କରିଛନ୍ତି। ଏହି ସଙ୍କଟ ସମୟରେ ଭାରତବାସୀଙ୍କ ଭାବନା ନେପାଳର ଜନସାଧାରଣଙ୍କ ସହ ରହିଛି ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ନେପାଳରେ ପ୍ରବଳ ବର୍ଷା ଏବଂ ବିରାଟ ବରଫଖଣ୍ଡ ତରଳିବା ଯୋଗୁଁ ବିହାରରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଏନ୍ଡିଆର୍ଏଫ୍କୁ ନିୟୋଜିତ କରାଯାଇଛି ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ଭେଷଜ ମହାସଂଘ ଆଇଏମ୍ଏ ଦେଶରେ ଇନ୍ଫ୍ଲୁଏଞ୍ଜା ଏ H1N1 ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅଧିକାଂଶ ସଂକ୍ରମଣ ସାଧାରଣ ଓ ଆପେ ଆପେ ଭଲ ହୋଇଯାଉଥିବାରୁ ଜନସାଧାରଣ ଏଥିରେ ଭୟଭୀତ ନ ହେବାକୁ ଆଇଏମ୍ଏ କହିଛି। ଏଥିସହ ଜ୍ୱର କିମ୍ବା ଥଣ୍ଡା ଲକ୍ଷଣ ଦେଖାଦେଲେ ବିନା ଡାକ୍ତରୀ ପରାମର୍ଶରେ ଆଣ୍ଟିବାୟୋଟିକ୍ସ ଖାଇବାକୁ ବାରଣ କରାଯାଇଛି, କାରଣ H1N1 ଏକ ଭୂତାଣୁଜନିତ ସଂକ୍ରମଣ ଏବଂ ଆଣ୍ଟିବାୟୋଟିକ୍ସ ଭୂତାଣୁକୁ ମାରିପାରେ ନାହିଁ। ବିଶେଷକରି ଆଜିଥ୍ରୋମାଇସିନ୍, ଆମୋକ୍ସିସିଲିନ୍, କ୍ଲାଭୋଲ୍ନେଟ୍ ଏବଂ ସେଫିକ୍ଜିମ୍ ଭଳି ଆଣ୍ଟିବାୟୋଟିକ୍ସ ବିନା ଡାକ୍ତରୀ ପରାମର୍ଶରେ ଖାଇବାକୁ ବାରଣ କରାଯାଇଛି। ଆଇଏମ୍ଏର ସୂଚନା ଅନୁସାରେ H1N1 ସଂକ୍ରମଣ ହେଲେ ହଠାତ୍ ପ୍ରବଳ ଜ୍ୱର ସହ କମ୍ପ ହେବା, କ୍ରମାଗତ ଶୁଖିଲା କାଶ, ଗଳାରେ କଷ୍ଟ ଅନୁଭବ କରିବା, ମାଂସପେଶୀରେ ପ୍ରବଳ ବିନ୍ଧା ଏବଂ କ୍ଲାନ୍ତି ଅନୁଭୂତ ହୋଇଥାଏ। ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ବିନ୍ଧା, ନାକରୁ ପାଣି ବୋହିବା, ବାନ୍ତି ହେବା ଏବଂ ପତଳା ଝାଡ଼ା ହେବା ଅନ୍ତର୍ଭୁକ୍ତ। ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆଇଏମ୍ଏ ପକ୍ଷରୁ କେତେକ ପ୍ରାଥମିକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସୁପାରିଶ କରାଯାଇଛି। ଅତି କମ୍ରେ 20 ସେକେଣ୍ଡ ପର୍ଯ୍ୟନ୍ତ ସାବୁନ ଏବଂ ପାଣିରେ ବାରମ୍ଭାର ହାତ ଧୋଇବା କିମ୍ବା ଆଲ୍କୋହଲ୍ଯୁକ୍ତ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି। କାଶିବା କିମ୍ବା ଛିଙ୍କିବା ସମୟରେ ଟିସୁ ପେପର ବ୍ୟବହାର କରିବା ପାଇଁ ପରାମର୍ଶ ମଧ୍ୟ ଦିଆଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବାକୁ ଜନସାଧାରଣଙ୍କୁ କୁହାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଜୟନ୍ତ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦକ୍ଷତା ପ୍ରତିଯୋଗିତା, ଫଳାଫଳ ଭିତ୍ତିକ ଅର୍ଥ ବ୍ୟବସ୍ଥାଠାରୁ ଆରମ୍ଭ କରି କୃଷି ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିଂହ କହିଛନ୍ତି, ପ୍ରଧାନମନ୍ତ୍ରୀ ବିଭିନ୍ନ ସମସ୍ୟାର ସମାଧାନ ଓ ନୀତିଗତ ବିଷୟ ଉପରେ ସୃଜନଶୀଳ ଭାବେ ଚିନ୍ତା କରିବା ଏବଂ ସୁଶାସନ ପାଇଁ ଜନଭାଗିଦାରୀକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଲେଙ୍ଗାନାର ସୁରିଆପେଟ୍ଠାରେ ଘଟିଥିବା ଏକ ଦୁର୍ଘଟଣାରେ ପ୍ରାଣହାନୀ ପାଇଁ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନିଜ ପ୍ରିୟଜନଙ୍କୁ ହରାଇଥିବା ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଆଜି ସକାଳେ ହାଇଦ୍ରାବାଦରୁ ବିଜୟୱାଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ସହ ଯାତ୍ରୀବାହୀ ବସ୍ର ଧକ୍କା ହେବା ଫଳରେ 6 ଜଣ ଲୋକ ପ୍ରାଣ ହରାଇଛନ୍ତି। ବସ୍ରେ ମୋଟ 43 ଜଣ ଯାତ୍ରୀ ଥିଲେ। କଂଗ୍ରେସ ଦଳ ଏବଂ ଏହାର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କ ପାଇଁ ମହିଳା ସଶକ୍ତିକରଣ କେବଳ ଏକ ନିର୍ବାଚନୀ ସ୍ଲୋଗାନ ବୋଲି ବିଜେପି ଅଭିଯୋଗ କରିଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ବିଜେପି ନେତ୍ରୀ ବାଂଶୁରୀ ସ୍ୱରାଜ କହିଛନ୍ତି, କେନ୍ଦ୍ର ସରକାର ମହିଳାମାନଙ୍କ ସଶକ୍ତିକରଣ ଲକ୍ଷ୍ୟରେ ଲୋକସଭାରେ ନାରୀ ଶକ୍ତି ବନ୍ଧନ ଅଧିନିୟମ ଆଣିଥିଲେ। କଂଗ୍ରେସ ଏହି ବିଲ୍କୁ ବିରୋଧ କରିବା ସହ ସଦନରେ ଏହାକୁ ପାରିତ କରାଇ ନ ଦେବା ପାଇଁ ବାଧା ସୃଷ୍ଟି କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସ ଶାସିତ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକ ସରକାରରେ ମହିଳା ମନ୍ତ୍ରୀ ନଥିବା ନେଇ ସେ ଶ୍ରୀ ଗାନ୍ଧୀଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ଆମେରିକାର କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିଆଇଏ ନିର୍ଦ୍ଦେଶକ ଜନ୍ ରାଟକ୍ଲିଫ୍ ଗତକାଲି ନିଜ ମସ୍କୋ ଗସ୍ତ ସମୟରେ ରୁଷର ଗୁପ୍ତଚର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, କିନ୍ତୁ ସେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ଭେଟିନାହାନ୍ତି। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ରୀ ପେସ୍କୋଫ୍ ଆଜି ସୂଚନା ଦେଇ କହିଛନ୍ତି, ଆଲୋଚନାର ନିଷ୍କର୍ଷ ସମ୍ପର୍କରେ ପୁତିନ୍ଙ୍କୁ

0: ଅବଗତ କରାଯାଇଛି। ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ରହିଥିଲେ ମଧ୍ୟ ଉଭୟ ଦେଶର ଗୁପ୍ତଚର ସଂସ୍ଥା ମଧ୍ୟରେ ଏଭଳି ଯୋଗାଯୋଗ ଏକ ସକାରାତ୍ମକ ବିକାଶ ବୋଲି ସେ କହିଛନ୍ତି। କାଶ୍ମୀର ଉପତ୍ୟକାରେ ଆଜି ଧାର୍ମିକ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଇଦ୍ ଏ ମିଲାଦୁନ୍ନବୀ ପାଳିତ ହୋଇଯାଇଛି। ଉପତ୍ୟକାର ବିଭିନ୍ନ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇ ବିଶେଷ ପ୍ରାର୍ଥନାରେ ଯୋଗ ଦେଇଥିଲେ। ଶ୍ରୀନଗରର ହଜରତ ବଲ ଦରଘାଠାରେ ସବୁଠାରୁ ବଡ଼ ସମାବେଶ ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ପ୍ରାର୍ଥନା କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ। କାଶ୍ମୀରର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରମୁଖ ମସ୍ଜିଦ୍ ଏବଂ ଦରଘାଗୁଡ଼ିକରେ ମଧ୍ୟ ସମାବେଶମାନ ଆୟୋଜିତ ହୋଇଥିଲା। କଲମ୍ବୋଠାରେ ଚାଲିଥିବା ଦ୍ୱିତୀୟ ତଥା ଚୂଡ଼ାନ୍ତ ଟେଷ୍ଟ ମ୍ୟାଚ୍ର ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଘରୋଇ ଶ୍ରୀଲଙ୍କା ଦଳ ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ ଛଅ ୱିକେଟ୍ ହରାଇ 229 ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ବର୍ତ୍ତମାନ ଭାରତଠାରୁ 16 ରନ୍ରେ ଆଗୁଆ ରହିଛି। ପୂର୍ବରୁ ଆଜି ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ 290 ରନ୍ରେ ଅଲ୍ ଆଉଟ୍ କରିବା ପରେ ଭାରତ ତାକୁ ଫଲନ ଦେଇଥିଲା। ଭାରତୀୟ ବୋଲର ପ୍ରସିଦ୍ କ୍ରିଷ୍ଣ ଏବଂ ମାନବ ସୁତାର ପ୍ରତ୍ୟେକ ତିନୋଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସାରାଂଶ ଜୈନ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ଭାରତୀୟ ଦଳ ଧ୍ରୁବ ଜୁରେଲ ଏବଂ ଦେବଦତ୍ତ ପାଡିକଲଙ୍କ ଶତକୀୟ ପାଳି ବଳରେ ନିଜର ପ୍ରଥମ ଇନିଂସକୁ 503 ରନ୍ରେ ପାଳି ସମାପ୍ତି ଘୋଷଣା କରିଥିଲା। ଭାରତ ବର୍ତ୍ତମାନ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ 1-0 ଅଗ୍ରଣୀ ରହିଛି। 2025-27 ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସିପ୍ ଫାଇନାଲ୍ ଦୌଡ଼ରେ ଚତୁର୍ଥ ସ୍ଥାନକୁ ସୁନିଶ୍ଚିତ କରିବା ପାଇଁ ଭାରତକୁ ଏହି ମ୍ୟାଚ୍ ଜିତିବା ନିହାତି ଜରୁରୀ। ଟେଷ୍ଟ ଚାମ୍ପିୟନ୍ସିପ୍ ତାଲିକାରେ ଅଷ୍ଟ୍ରେଲିଆ ବର୍ତ୍ତମାନ ଶୀର୍ଷରେ ଥିବାବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଏବଂ ନ୍ୟୁଜିଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି। ନେପାଳର ଭୋଟେ କୋଶୀ ନଦୀରେ ଆକସ୍ମିକ ବନ୍ୟା ଫଳରେ 105 ଭାରତୀୟଙ୍କ ସମେତ 384 ପର୍ଯ୍ୟଟକ ନିଖୋଜ, 17 ଜଣଙ୍କ ମୃତ୍ୟୁ ନେଇ ସୂଚନା। ନେପାଳର ଏହି ଦୁଃଖଦ ପରିସ୍ଥିତିରେ ସମସ୍ତ ସମ୍ଭାବ୍ୟ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଭାରତ ପ୍ରସ୍ତୁତ, କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ବୃଦ୍ଧି ପାଉଥିବା ଇନ୍ଫ୍ଲୁଏଞ୍ଜା H1N1 ସଂକ୍ରମଣ ଦୃଷ୍ଟିରେ ରଖି ପରାମର୍ଶବଳୀ ଜାରି କଲା ଭାରତୀୟ ଭେଷଜ ମହାସଂଘ ଏବଂ କଲମ୍ବୋ ଟେଷ୍ଟର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ଭାରତ ବିପକ୍ଷରେ ଫଲନ କରି ଦ୍ୱିତୀୟ ଇନିଂସରେ 6 ୱିକେଟ୍ ବିନିମୟରେ ସଂଗ୍ରହ କରିଛି 229 ରନ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଢେଙ୍କାନାଳ ସମ୍ବାଦଦାତା ବିରଞ୍ଚି ନାରାୟଣ ସେଠ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଢେଙ୍କାନାଳର ପ୍ରସିଦ୍ଧ ପାଳ ବାଇଗଣ ଏବେ ଭୌଗୋଳିକ ସୂଚକାଙ୍କ ବା GI ଟ୍ୟାଗ୍ ମାନ୍ୟତା ଦୌଡ଼ରେ ଆଗରେ ରହିଛି। OUAT ବୈଜ୍ଞାନିକଙ୍କ ପକ୍ଷରୁ ଏନେଇ ତଥ୍ୟ ସଂଗ୍ରହ ଓ ଗବେଷଣା ଚାଲିଛି। ବ୍ରାହ୍ମଣୀ ନଦୀ ପଠା ଅଞ୍ଚଳର କାମଗାର, କଣପାଳ, ରାଇ ନରସିଂହପୁର ସମେତ ବିଭିନ୍ନ ଗ୍ରାମରେ ଏହି ବାଇଗଣ ଚାଷ ହୋଇଥାଏ। ସ୍ୱତନ୍ତ୍ର ସ୍ୱାଦ ଓ କମ୍ ମଞ୍ଜି ଥିବା ଏହି ବାଇଗଣ ଚାଷରେ 5000 ଅଧିକ ଚାଷୀ ପରିବାର ଓ ଉଦ୍ୟୋଗୀ ଉପକୃତ ହେଉଛନ୍ତି। ଏ ସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ଅଧ୍ୟକ୍ଷ ଡକ୍ଟର ବିମଳେନ୍ଦୁ ମହାନ୍ତି କହିଛନ୍ତି,
3: ଲେଟ୍ ଖରିଫ୍ ଏବଂ ଆର୍ଲି ରବିରେ ଗୋଟେ ପ୍ରକାର ବାଇଗଣ କରାଯାଏ, ଯୋଉଟା ଗୋଟେ ଇଣ୍ଡିଜେନସ୍ ଭେରାଇଟି ବା ଆମର ଦେଶୀୟ କିସମ। ସେଠାରେ ପାଖାପାଖି 100 ଉର୍ଦ୍ଧ୍ୱ ଚାଷୀ ସେଟା କରନ୍ତି ଏବଂ ପାଖାପାଖି 70-80 ଏକର ଜମିରେ ସେଟା ଚାଷ କରାହଉଛି। କାହିଁକି ବହୁତ ଦିନରୁ ଏଟା ଚାଷ ହେଉଛି, ପାଖାପାଖି 200 ବର୍ଷରୁ ପୁରୁଣା। ଏ ବାଇଗଣଟା ବହୁତ ସୁସ୍ୱାଦୁ ଏବଂ ତାର ମଞ୍ଜି କମ୍ ଏବଂ ବହୁତ ସ୍ପଞ୍ଜି, ଭାରି ଟେଷ୍ଟ, ଏବଂ ମାର୍କେଟରେ ତାର ଡିମାଣ୍ଡ ମଧ୍ୟ ବହୁତ ଅଧିକା, ଯାହାଫଳରେ କି ମାର୍କେଟରେ ଏଇଟା ଆରମ୍ଭ ଯେତେବେଳେ ବିକ୍ରି ହୁଏ 120 ଟଙ୍କା କେଜିରେ ବିକ୍ରି ହୁଏ, ଯେତେବେଳେ କି ଅଲଗା ବାଇଗଣ ତାଠୁ 30-40 ଟଙ୍କା କମ୍ରେ ବିକ୍ରି ହୁଏ। ତ ଆକୁ ଲକ୍ଷ୍ୟ କରିକି ଆମର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଢେଙ୍କାନାଳ ଜିଲ୍ଲାରେ ଯେଉଁ କାର୍ଯ୍ୟକାରୀ କରୁଛି କୃଷି ବିଜ୍ଞାନ କେନ୍ଦ୍ର, ସେ ତା ଏବଂ ଜିଲ୍ଲା ପ୍ରଶାସନ ମଧ୍ୟ ଆଦିରେ ବଳିଷ୍ଠ ଭୂମିକା ନେଇଥିଲେ। ତାଙ୍କର ତତ୍ତ୍ୱାବଧାନରେ ସମସ୍ତେ ମିଶିକି ଏ ଢେଙ୍କାନାଳ ପାଳ ବାଇଗଣ ଗୋଟେ ସର୍ଭେ କରିଥିଲେ ଏବଂ ପରିଶେଷରେ GI ରେଜିଷ୍ଟ୍ରି ଅଥରିଟି ଚେନ୍ନାଇ ଏଙ୍କ ପାଖରେ ତାକୁ ବିଧିବଦ୍ଧ ଭାବରେ ଆପ୍ଲିକେସନ କରିଥିଲେ 30/6/2026 ଏବଂ ସେଟା ତାପରେ ଗୋଟେ ଆସିଥିଲା ଫର୍ମାଲିଟି ଚେକ୍ ରିପୋର୍ଟ 14/7/2026 ଯାହାର ରିପ୍ଲାଏ ମଧ୍ୟ 10/8/2026 କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ପ୍ରସ୍ତୁତ କରାହୋଇଥିଲା ଏବଂ OUAT ର ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ସେଲ୍ ମାଧ୍ୟମରେ ତାକୁ GI ରେଜିଷ୍ଟ୍ରି ଅଥରିଟିଙ୍କ ପାଖରେ ପଠାଇଥିଲା। ବର୍ତ୍ତମାନ ସେଇଟା ପ୍ରି ଏକ୍ଜାମ।

0: ଏକ୍ଜାମିନେସନ ସ୍ଟେଜରେ ଅଛି ଏବଂ ଆଶା କରାହେଉଛି ଆ ପର ଷ୍ଟେଜ ଯେତେବେଳେ ଏକ୍ଜାମିନେସନ ହେବ ଏବଂ ଜିଆଇ ରେଜିଷ୍ଟ୍ରି ଅଥରିଟିଙ୍କ ଆଗରେ ଗୋଟେ ପ୍ରେଜେଣ୍ଟେସନ ହେବ, ତାପରେ ଜିଆଇ ଜର୍ନାଲରେ ବାହାରିବ ଏବଂ ତାପରେ ଏହାକୁ ବିଧିବଦ୍ଧ ଭାବରେ ଜିଆଇ ରେଜିଷ୍ଟ୍ରେସନ ମିଳିବ।
1: ଶ୍ରାବଣର ଶେଷ ସୋମବାରରେ କପିଳାସ ପୀଠରେ ବାବା ଚନ୍ଦ୍ରଶେଖରଙ୍କ ଜଳାଭିଷେକ ପାଇଁ ପ୍ରାୟ 60,000 କାଉଡ଼ିଆଙ୍କ ସମାଗମ ହୋଇଥିଲା। ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦ୍ଭାବନା ସଭାଗୃହରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନର ପ୍ରତିରୋଧ, ନିଷେଧ ଓ ଅଭିଯୋଗର ସମାଧାନ ଆଇନ ସମ୍ପର୍କରେ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ 150 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ତଥା ବିଧାୟିକା ସୀମାରାଣୀ ନାୟକ ପ୍ରକଳ୍ପଗୁଡ଼ିକୁ ସମୟସୀମା ମଧ୍ୟରେ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ଯୋଜନାର ଅଗ୍ରଗତି ଓ ହିତାଧିକାରୀଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ନେଇ ଦିଶା କମିଟି ବୈଠକ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ସୁବିଧା ଦେବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଯୌତୁକ ନିରୋଧ ଅଧିନିୟମ 1961 ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲ୍ୟ ବିବାହ, ଘରୋଇ ହିଂସା, କନ୍ୟା ଚାଲାଣ, କିଶୋରୀଙ୍କ ଗର୍ଭଧାରଣ ରୋକିବା, ଶିଶୁ ଶ୍ରମିକ ଉଚ୍ଛେଦ ନେଇ ଶିବିରରେ ଆଲୋଚନା ହୋଇଥିଲା। ଢେଙ୍କାନାଳ ସଦର ମହକୁମାରେ 80ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ମହାପୁରୁଷ ଓ ଢେଙ୍କାନାଳର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଥିଲା। ଅବକାରୀ ବିଭାଗ ପକ୍ଷରୁ ଅଧିକାରୀ ଓ ସରକାରୀ ଓକିଲମାନଙ୍କୁ ନେଇ NDPS ଆକ୍ଟ ଓଡ଼ିଶା ଅବକାରୀ ଆଇନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଚୋରା ଗଞ୍ଜେଇ ଓ ବ୍ରାଉନ୍ ସୁଗାର କାରବାର ରୋକିବା ସହ ଅପରାଧୀଙ୍କୁ ଦଣ୍ଡିତ କରିବା ନେଇ କର୍ମଶାଳାରେ ଆଲୋଚନା ହୋଇଥିଲା। ଶେଷରେ ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର NSS ୟୁନିଟ୍ ପକ୍ଷରୁ NDRFର ତୃତୀୟ ବାଟାଲିୟନ ସହଯୋଗରେ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନଙ୍କୁ ବିପର୍ଯ୍ୟୟ ମୁକାବିଲା, କ୍ୟାମ୍ପସ ସୁରକ୍ଷା ଓ ଆପତ୍କାଳୀନ ପ୍ରସ୍ତୁତି ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଗଜପତି ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।

0: ଚାଷୀ ଭାଇ ଭଉଣୀ ମାନେ ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଏବେ ଦେଖ, ଆମ ସମସ୍ତଙ୍କର ପ୍ରାୟ ଖାଦ୍ୟ ରୁଚିରେ ବହୁତ ପରିବର୍ତ୍ତନ ହେଲାଣି ଏବଂ ହେବା ବି ସ୍ୱାଭାବିକ। ଏଇଥିପାଇଁ ଯେ ବଜାରରେ ଯୋଉ ଜିନିଷଟା ଆଭେଲେବୁଲ ଅଛି, ଯାହା ଅଛି ତାକୁ ହିଁ ନେଇକି ତ ଆମେ ଖାଇବା, ନାଇଁ କି? ଆଉ ଆମେ ଦେଖୁଛେ ଯେ ଯୋଉ ସିଜିନ ମାନେ ଋତୁ ଅନୁଯାୟୀ ଯୋଉ ପନିପରିବା ସବୁ ବାହାରୁଛି, ସେଗୁଡା ଖାଇ ଖାଇକି ଟିକେ ଅଭ୍ୟାସଗତ ହେଇଗଲାଣି। ଆମେ ଟିକେ ନୂଆ ଟେଷ୍ଟ ବା ନୂଆ ସ୍ୱାଦ ଖୋଜୁଛେ, ସେଥିପାଇଁ ସବୁ ଅଫ୍ ସିଜିନ୍ ଭେଜିଟେବୁଲ ଯୋଉଗୁଡ଼ାକୁ ମାନେ ଫୁଲକୋବି, ବନ୍ଧାକୋବି ହେଲା, ବିନ୍ସ ହେଲା ବା ଅନ୍ୟାନ୍ୟ ଜିନିଷ ଯୋଉଗୁଡ଼ା କହୁଛେ, ସେଇଗୁଡ଼ା ଚଢା ଦରରେ ବିକ୍ରି
2: ହେଉଛି। ନା, ଚଢା ଦରରେ ବିକ୍ରି ହେଉଛି, କିନ୍ତୁ ଶ୍ରୋତା ବନ୍ଧୁମାନେ ମନେ ରଖିବା ଉଚିତ, ଯେହେତୁ ଆମେ ପ୍ରାୟ ଚେଷ୍ଟା କରୁ 100% ସତକୁ ବିଶ୍ଳେଷଣ କରିବା ପାଇଁ, ତେଣୁ ଆମର କହିବା କଥା ହେଉଛି ବର୍ତ୍ତମାନ ଗୋଟେ ସମୟ ଏମିତି ଚାଲିଛି, ସବୁ ସମୟରେ ସବୁ ପ୍ରକାରର ଫଳ, ସବୁ ସମୟରେ ସବୁ ପ୍ରକାରର ପନିପରିବା ମିଳୁଛି, କିନ୍ତୁ ଅସମୟରେ ମିଳୁଥିବା ଫଳ ବା ପନିପରିବା ଦେହ ପାଇଁ ଆଦୌ ହିତକର ନୁହେଁ, ସୁସ୍ଥତା ବି ନାହିଁ ତା ଭିତରେ। ଆହୁରି ଗୋଟେ କଥା ରହିଛି, ଅନେକ ଫଳ ବାହାରିଲାଣି ବର୍ତ୍ତମାନ, ଆମେ କାହାରି ବେପାର ଚପଟ କରିବା ପାଇଁ କହୁନୁ, ଅନେକ ଫଳ ବାହାରିଲାଣି ତାର ମଞ୍ଜି ବିହୀନ ଫଳ, ଅନେକ ପନିପରିବା ବାହାରିଲାଣି ତାର ମଞ୍ଜି ନାହିଁ, ଆଉ ସେଗୁଡ଼ା ସବୁ ଲାବୋରେଟୋରୀରେ ଡେଭଲପ୍ କରାହେଇଛି, କିନ୍ତୁ ସେଗୁଡ଼ାକ ଖାଇଲେ ପୁଅ ହଉ ବା ଝିଅ ହଉ, ଆମ ପିଲାମାନଙ୍କର ଦେହ ଖରାପ ହବ, ତାଙ୍କର ଥାଇରଏଡ଼ ପ୍ରୋବ୍ଲେମ୍ ବାହାରିବ ଏବଂ ତାଙ୍କର ବିଭିନ୍ନ ପ୍ରକାର ମାନେ କ'ଣ ଅସ୍ଥିରତା ଦେଖାଦେବ ଦେହରେ, ଏବଂ ମାନସିକ ଚାପ ମଧ୍ୟ ତାଙ୍କ ଉପରେ ପଡ଼ିବ। କାରଣ ଆମର ସ୍ୱାସ୍ଥ୍ୟ କହିଲେ ଆମେ ଖାଲି ଦେହଟା ଡଉଲ ଡାଉଲ ହେଇଥିବ ତାକୁ ଉତ୍ତମ ସ୍ୱାସ୍ଥ୍ୟ କହିପାରିବାନି। ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଦେହ ବି ଠିକ ଥିବ, ମନ ବି ଠିକ ଥିବ, ଅର୍ଥାତ୍ ଆମର ମାନସିକ ଶକ୍ତି ଯାହା ରହିଛି, ଚିନ୍ତା କରିବା ଶକ୍ତି ଯାହା ରହିଛି, ଏବଂ ବୌଦ୍ଧିକ ଶକ୍ତି ଯାହା ରହିଛି, ଯେଉଁଟାକୁ ଆମେ କହୁଛେ ଇଂରେଜୀରେ ଇଣ୍ଟେଲିଜେନ୍ସିଆ ବା ଇଣ୍ଟେଲେକ୍ଟ, ତାକୁ ପ୍ରଖର କରିବା ପାଇଁ ହେଲେ ଆମର ପ୍ରତ୍ୟେକ ଦେଶୀୟ ଫଳକୁ ଖାଇବା, ଏବଂ ଆମ ବାଡ଼ି ଘରେ ଯେଉଁ ସିଜିନ୍ରେ ଯେଉଁ ଫଳ ମିଳୁଛି, ଯେଉଁ ପନିପରିବା ଆମ ଦେଶୀ ହିସାବରେ ଚାଷ କରାଯାଉଛି, ସେହି ଫଳ ସେହି ପନିପରିବା ଖାଇଲେ ଯାଇକି ଆମ ଦେହ ଠିକ୍ ରହିବ, ଏବଂ ତା ସହିତ ସେହି ଫଳ ପନିପରିବାକୁ ଯଦି ଆମେ ଜୈବିକ ଉପାୟରେ ଅମଳ କରିବା, ଅର୍ଥାତ୍ ଜୈବିକ ଔଷଧ ଜୈବିକ ସାର ବର୍ତ୍ତମାନ ସବୁ ଉପଲବ୍ଧ ହେଲାଣି, ଜୈବିକ ଉପାୟରେ ଯେଉଁ ଜିନିଷଗୁଡ଼ା ବାହାରୁଛି ସେଗୁଡ଼ାକ ଖାଇଲେ, ନିଜେ ଖାଇଲେ ବି ଆମେ ଠିକ୍ ରହିଲେ, ଏବଂ ଆମର ଯାହା ବଜାରରେ ବିକ୍ରି କଲେ ସେମାନେ ବି ଭଲରେ ରହିଲେ, ଆମ ଖାଉଟିମାନେ ବି ଭଲରେ ରହିଲେ, ଅର୍ଥାତ୍ ଆମର ଚାହିଦା ସବୁବେଳେ ହାଟ ବଜାରରେ ଠିକ୍ ରହିବ। ତେଣୁ କହିବା କଥା ହେଉଛି ଆମେ ଏପରିକି ମାଛ ମାଂସ ବି ଯେଉଁଗୁଡ଼ା ଖାଉଛେ, ଆମର ଆମିଷ ଯେଉଁମାନେ ଭକ୍ଷଣ କରୁଛୁ, ଆମେ ତ ସମସ୍ତେ କହିପାରିବାନି ଯେ ଆମିଷ ଖାଇବା ଉଚିତ ନୁହେଁ ବା ଖାଉନି ବୋଲି ଆମେ କହିବାନି, ତ ଯଦି ଖାଉଛନ୍ତି ଆମେ ସବୁବେଳେ ଦେଶୀ ଜିନିଷକୁ ଆମେ ପ୍ରିଫର କରିବା, ଅର୍ଥାତ୍ ପସନ୍ଦ କରିବା ଏବଂ ଘରକୁ ନେବା, କମ୍ ନେଇ ଆମର ବେଶୀ ତ ନେଇପାରି, କିଲେ ଜାଗାରେ ଆମେ 250 ନେଇ, କିନ୍ତୁ ଦେଶୀ ଜିନିଷଟା ନେବା, ସେ ତେବେ ଯାଇକି ଆମର ଡାକ୍ତରୀ ଖର୍ଚ୍ଚ ଔଷଧ ଖର୍ଚ୍ଚ କମିବ ଏବଂ ଆମେ ଯେତେ ଦିନ ବଞ୍ଚିବା ଭଳିଆ ବଞ୍ଚିବା।
3: ହଁ, କାରଣ ସ୍ୱାଦର ଗୋଟେ କଥା ରହିଛି ଯେ ଆମର ଯେଉଁଟା ମୂଳ ସ୍ୱାଦ ଆଜି ବି ଆମେ ତାକୁ ଝୁରୁଛେ, କାରଣ ଆଗରୁ ଆମର ଯେଉଁ 30 ବର୍ଷ କଥା ତଳ କଥା ଆମେ ଯଦି କହିବା, ସେତେବେଳେ ଭେଣ୍ଡି ବାଇଗଣ ଜହ୍ନି ସବୁକୁ ପୋଡ଼ିକିରି ଆମେ ଖାଉଥିଲେ, 4 ବେଳକୁ ଆସିଲା ମାନେ ପଖାଳ ଆଳୁପୋଡ଼ା ଜହ୍ନିପୋଡ଼ାର ଯେଉଁ ସ୍ୱାଦ ଆଜି ବି ଆମ ପାଟିରୁ ଯାଇନି, ଯେଉଁମାନଙ୍କର ବୟସ ହେଲାଣି ସେମାନେ ନିଶ୍ଚିତ ଭାବରେ ଅନୁଭବ କରିପାରୁଥିବେ। ତେଣୁ ପୋଡ଼ା ଛେଞ୍ଚାର ଯେଉଁ ସ୍ୱାଦ ପ୍ରକୃତରେ ମାନେ ତାର ଗୋଟେ ନିଆରା ସ୍ୱାଦ, ଏପରିକି ଆଗରୁ କୁନ୍ଦରି ପୋଡ଼ିକିରି ତାକୁ ଛେଚିକିରି ପିଆଜ ଅଦା ରସୁଣ ଦେଇକିରି ଭୁଜାରେ ଗୋଳେଇକିରି ଖାଉଥିଲେ, ତେଣୁ ଆମେ ସବୁବେଳେ ସେଇ ଯେଉଁ ମୂଳ ଜିନିଷଟାକୁ ଆମେ ଯଦି କରିବା ନିଶ୍ଚିତ ଭାବରେ ଭଲ ହେବ। ଏଇ ଯେମିତି ଗାଈ କ୍ଷୀର ହେଉଛି, ସେଥିରୁ ଟିକେ ଦହି ବନେଇବା, ସେଥିରୁ ଟିକେ ଛେନା ବି ବନେଇ ପାରିବା, ଘିଅ ବନେଇ ପାରିବା, ଏସବୁ କଲେ ଘରୁଆ ଜିନିଷ ଆମର ଘର ରହିବ, ଖାଇତେ ବି ଆନନ୍ଦ ଲାଗିବ। ଏଇ ଦେଖ କେତେବେଳେ 4 ବେଳେ ଯେଉଁ ବର୍ଷା ସମୟରେ ଘିଅ ଟିକେ ଭୁଜା ଟିକେ।

0: ଖୋଳିକିରି ଖାଇଲେ ଯୋଉ ଆନନ୍ଦ ଅଛି ଜାଣି ହବନି ଯୋଉମାନେ ଯଦି ସେଟା ନ ଖାଇବେ। ଘିଅ ଆଉ ଯୋଉ ଭୁଜାର ଯୋଉ ସ୍ୱାଦ ତା ସାଙ୍ଗରେ ପିଆଜ ଟିକେ ରସୁଣ ଟିକେ ଖାଇଲେ ବି ଆହୁରି ଭଲ।
1: ସେଇ ଲାଗି ଆମର ବା ଭଉଣୀ ମାନଙ୍କୁ ଆଉ ଭାଉଜ ମାନଙ୍କୁ ସମସ୍ତଙ୍କୁ କହିବା କଥା, ପିଲାମାନଙ୍କର ପ୍ରଥମ ଶିକ୍ଷକ ହେଲେ ମା, ଏବଂ ଯେତେ ଯୁଆଡ଼େ ବି ଆପଣ ବିଲାତ ପଠାନ୍ତୁ ପାଠ ପଢ଼ିତେ, କିନ୍ତୁ ମା ପାଖରେ ଯୋଉ ଶିକ୍ଷା ପାଇଥାନ୍ତି ଛୁଆମାନେ ସିଏ ଆଜୀବନ ପର୍ଯ୍ୟନ୍ତ ମନେ ରୁହେ। ଏବଂ ମା ମାନଙ୍କୁ ଆମର କହିବା କଥା, ଛୁଆମାନଙ୍କୁ ସେଇ ଅଭ୍ୟାସରେ ପକାନ୍ତୁ ଯୋଉଟା ପ୍ରାକୃତିକ ଖାଦ୍ୟ, ଯୋଉଟା ମାଟିରୁ ଉତ୍ପନ୍ନ ହେଇଛି ତାକୁ ଅଳ୍ପ ସ୍ୱଳ୍ପ ରାନ୍ଧାରୁନ୍ଧି କରିକି ବରଂ ଛୁଆମାନଙ୍କୁ ଦିଅନ୍ତୁ। ଟିଫିନ୍ ବି ଯୋଉ ସ୍କୁଲକୁ ପଠାଉଛନ୍ତି ବା କଲେଜକୁ ଦେଉଛନ୍ତି ବା କାର୍ଯ୍ୟାଳୟକୁ ପଠାଉଛନ୍ତି ଛୁଆମାନଙ୍କ ପାଇଁ, ସବୁ ସେଇ ପ୍ରାକୃତିକ ଖାଦ୍ୟ ଦିଅନ୍ତୁ। ଛୁଆମାନେ ଅଜଟ ହେବେ, ତାଙ୍କୁ ପାଟି ଛୁଆ ଦିଆ ଭଲ ଲାଗେ ବୋଲି ସେମାନେ ଅଜଟ ହେବେ, କିନ୍ତୁ ତାଙ୍କୁ ବୁଝେଇକି ମନେଇକି ସେଇ ଯୋଉ ପ୍ରାକୃତିକ ଖାଦ୍ୟ ଅର୍ଥାତ୍ ଆମେ ଯୋଉ ଖାଦ୍ୟରେ ଆମେ ସବୁ ବଢ଼ିଛେ ସେଇ ଖାଦ୍ୟ ଖୁଆନ୍ତୁ। ଖର୍ଚ୍ଚ ବି କମ୍ ହବ, ଆବଶ୍ୟକତା ବି କମ୍ ହବ, ଏବଂ ଆମର ସୁସ୍ଥତା ବଜାୟ ରହିବ, ଛୁଆମାନେ ବି ଠିକ୍ ଭାବରେ ପଢ଼ିପାରିବେ ବଢ଼ିପାରିବେ। ଆହୁରି ଗୋଟେ କଥା କୁହନ୍ତି ଯେ ବୁଝ ନ ବୁଝ ପଢ଼ ଗୀତା ଆଉ ରୁଚ ନ ରୁଚ ଖା ପିତା। ବର୍ଷରେ ସପ୍ତାହରେ ବା ମାସରେ ଆମେ ଗୋଟେ ତାଲିକା ନିଜ ମନ ଭିତରେ କରିଦେବା ଯେ ମଝିରେ ମଝିରେ ପିତା ସେମାନେ ଖାଇବେ, ଛୁଆମାନେ ଯଦି ଖାଇବେ ତାହେଲେ ଯାଇକି ଆମର ଯେଉଁଟା ମଧୁମେହ ରୋଗ ଆମେ ସେଦିନ ଆଲୋଚନା ବିସ୍ତୃତ ଭାବରେ କରୁଥିଲୁ କେଉଁ କାରଣ ଯୋଗୁଁ ସବୁ ହେଉଛି, ଡାକ୍ତରମାନେ ତ କହୁଛନ୍ତି, ତା ସହିତ ଆମେ ନିଜେ ମନେ ରଖିବା ଉଚିତ। ଆମେ ଯଦି ସନ୍ତୁଳିତ ଖାଦ୍ୟ ଖାଇବା ଅର୍ଥାତ୍ ପିତା କଷା ଖଟା ମିଠା ସବୁ ରକମ ଖାଇବା, ଖାଲି ମିଠା ପାଟିକୁ ଭଲ ଲାଗେ ବୋଲି ମିଠା ଖାଇବା ସେ କଥା ନୁହେଁ, ସବୁ ରକମ ଖାଇଲେ ଯାଇକି ଏବଂ ସେଇ ଅନୁସାରେ କାମ କଲେ ଯାଇକି ମଧୁମେହ ଯେଉଁ ଆମର ହେଇଯାଇଛି ରାଜଧାନୀ, ପୃଥିବୀର ରାଜଧାନୀ ହେଇଯାଇଛି ଭାରତବର୍ଷ, ସିଏ ବି କମିବ, ଏବଂ ସେଇ ଅନୁସାରେ କାମ ବି ଟିକେ କରିବା, ପରିଶ୍ରମ କରିବା, ଆଉ ଦେଖେଇଲା ଭଳିଆ ମର୍ଣ୍ଣିଂ ୱାର୍କ ବା ୱାକ୍ କହିକି ବା ଇଭିନିଂ ୱାର୍କ ୱାର୍କ କଲେ ତାର ଫଳ କିଛି ନାହିଁ। ସେଇ ଡାକ୍ତର ଯେତିକି ପଇସା ନେବା କଥା ନେବ, ମେଡିସିନରେ ଯେତିକି ପଇସା ଖର୍ଚ୍ଚ ହେବା କଥା ହବ।
0: ହଉ ଆସ ଗୋଟେ ବଢିଆ ଭଜନ ଶୁଣିବା ଆଉ।
1: ହଉ।

0: ଏଇ ଖାଦ୍ୟ ନେଇକି ଯେଉଁ ଆମିଷ ଖାଦ୍ୟର ଚାହିଦା ଯେଉଁ ସବୁବେଳେ ରହୁଛି ତାକୁ ଲକ୍ଷ୍ୟ କରିକି ଆମ ମୟୂରଭଞ୍ଜର ଅନେକ ଭାଇ ଭଉଣୀମାନେ ଆଗକୁ ବଢ଼ିଛନ୍ତି ଏବଂ ମାଛ ଚାଷକୁ ମଧ୍ୟ ପ୍ରାଧାନ୍ୟ ଦେଇଛନ୍ତି। ମୟୂରଭଞ୍ଜରେ ବର୍ତ୍ତମାନ ମାଛ ଚାଷର ଗୋଟେ ସୁଅ ଛୁଟିଛି କହିତେ ଗଲେ ଚଳିବ, କାରଣ ଜିଅନ୍ତା ମାଛ କୌଣସି ମାର୍କେଟରେ ବିକ୍ରି ହଉ ନ ହଉ ଆମ ମୟୂରଭଞ୍ଜର ଅନେକ ମାର୍କେଟରେ ବଜାରରେ ଜିଅନ୍ତା ମାଛ ବିକ୍ରି ହେଉଛି। ହଣ୍ଡାରେ ପାଣି ରଖିକିରି ମାଛକୁ ଚାପ୍ଲେଇ କରିକିରି ବିକ୍ରି କରୁଛନ୍ତି ଏବଂ ଅଧିକ ପଇସା ପାଉଛନ୍ତି। ସେମିତି ଜଣେ ଆମର ଚାଷୀ ଭାଇ କୁଳିଅଣା ବ୍ଲକର ଝିନେଇ ଗାଁର, ସେ ହେଉଛନ୍ତି ରବୀନ୍ କୁମାର ଦଣ୍ଡପାଟ, ଯିଏକି ନିଜ ଚେଷ୍ଟାରେ
1: କଥା ହେଇଥିଲ ତାଙ୍କ ସହିତ,
0: ହଁ ତିନିଟା ପୋଖରୀ କରିଛନ୍ତି। ହଉ କି ବଢିଆ ଦେଖତେ, ଗଛ ପତ୍ର ଚାରିଆଡେ ଭର୍ତ୍ତି ରହିଛି, କିଛି କିଛି ଛେଳି ରଖିଛନ୍ତି, ପୁଣି ଡାଲି ଚାଷ ବି କରୁଛନ୍ତି। ଆସ ତାଙ୍କର ଯୋଉ ଚେଷ୍ଟାରେ ମାଛ ଚାଷକୁ ସଫଳ କରିପାରିଛନ୍ତି ତାଙ୍କ ମୁହଁରୁ ଶୁଣିବା ନା।
2: ଆଜ୍ଞା ଆପଣଙ୍କ ଟିକେ ପରିଚୟ ଦିଅନ୍ତୁ।
3: ମୁଁ ସାର୍ ରବୀନ୍ କୁମାର ଦଣ୍ଡପାଟ, ଗାଁ ଝିନେଇ, ପୋଷ୍ଟ ମାରାଙ୍ଗତାଣ୍ଡି, ଥାନା ଚାନ୍ଦୁଆ, ବାରିପଦାରୁ 20 କିଲୋମିଟର ହବ ଏ ଜାଗାଟା। ଆଉ ମୁଁ ସାର୍ ମାଛ ଚାଷ କରୁଛି।
2: ଆପଣଙ୍କର ବର୍ତ୍ତମାନ ବୟସ କେତେ ହବ?
3: ମୋର ସାର୍ 52।
2: ଆଉ କେତେ ପର୍ଯ୍ୟନ୍ତ ପାଠ ପଢିଛନ୍ତି?
3: ମୁଁ ଗ୍ରାଜୁଏସନ କରିଛି ଫ୍ରମ୍ ଏମ୍ପିସି କଲେଜ।
2: ତେବେ ପାଠ ପଢିକିରି ହଠାତ୍ ଏଇ ମାଛ ଚାଷ କରିବା ପାଇଁ କାହିଁକି ଆପଣ ମନ ବଳେଇଲେ?
3: ମୁଁ ଦେଖିଲି ସେଲ୍ଫ ଡିପେଣ୍ଡେଣ୍ଟ ହେବା ନିହାତି ଆବଶ୍ୟକତା ଅଛି। ତତ୍ ସହିତ ମୋର ଯେହେତୁ ଜାଗାଟା ଗୋଟେ ଅଛି, ଏଠି 5-6 ଏକର ଜାଗା ହବ, ମୁଁ ସେଠି ପ୍ରଥମ ଏନ୍ଆର୍ଇଜିଏରୁ ଗୋଟେ ପୋଖରୀ ଆରମ୍ଭ କଲି। ଆଉ ସେଠି ମାଛ ପ୍ରଥମ ଟିକେ ଛାଡ଼ିଲା ବେଳକୁ ମୁଁ ଦେଖିଲି ଭଲ ମାଛ ହେଲେ, ତାପରେ ଆସ୍ତେ ଆସ୍ତେ ମୁଁ 3ଟା ପୋଖରୀ କରିଛି।
2: ତେବେ ଏଇ ଯେଉଁ 3ଟା ପୋଖରୀ ମଝିରେ ଆମେ ବସିଛେ, ଚାରିଆଡେ 3ଟା ପୋଖରୀ ଅଛି, ଏଇ ବଡ ପୋଖରୀଟା କେତେ ମାନେ ଆୟତନର?
3: ହଁ ଏଇଟା ହବ ମାଳେରୁ ଟିକେ ବେଶୀ ହବ, ମାନେ 80 ଡିସିମିଲ୍ ଖଣ୍ଡେ ହବ।
2: ଆଉ ଡାହାଣ ପଟ ପାଖରେ ଯେଉଁ
3: ଟୋଟାଲ ପାଖାପାଖି ଆପଣଙ୍କର ହେଇଯିବ 1.5 ଏକର ତ ପାଣି ହେଇଯିବ।
2: ତେବେ କି କି ଜାଁଳ ସବୁ ଛାଡିଛନ୍ତି?
3: ମୁଁ ସାର୍ ରୁହି ଛାଡିଛି, ଭାକୁଡ ଛାଡିଛି, ମିଡ ଛାଡିଛି, ସିଲଭର କାପ ଛାଡିଛି, ଗ୍ରାସ କାପ ଛାଡିଛି, ଜାପାନୀ ରୋହି ଛାଡିଛି, ତାପରେ ଆପଣ କରାଣ୍ଡି ଯୋଉଟା ଦେଖେଇଲି ସେଇଟା ବି ଛାଡିଛି, ଏମିତି ସବୁ ମାଛ ଛାଡିଛି। ଆଉ
2: ଆପଣ ତ ଦାନା ଦଉଛନ୍ତି, ଆମେ ଦେଖୁଛୁ ପୋଖରୀରେ ବହୁତ ସୁନ୍ଦର ମାଛ ବଢିଛି ଏବଂ ଖାଉଛନ୍ତି ମଧ୍ୟ। ତେବେ ଯେତେବେଳେ ପ୍ରଥମେ ମାଛ ଚାଷ କରୁଥିଲେ ସେଇ ଅନୁଭୂତି?
3: ହଁ ପ୍ରଥମ ଯେତେବେଳେ କଲେ ସେତେବେଳେ ତ ଜଷ୍ଟ ଆମେ ନିଜ ଘର ଖାଇବା, ପୋଖରୀ ଗୋଟେ ଦେଖିବା, ଏଇସବୁ ଥିଲା। କିନ୍ତୁ ଆସ୍ତେ ଆସ୍ତେ ଏଇଟା ମୁଁ ବେପାର ଲାଇନରେ ନେଇଛି। ଆଜ୍ଞା ମୁଁ ବର୍ଷକୁ ପ୍ରାୟ 20,000-25,000 ଟଙ୍କାର ଜାଁଳ ଛାଡ଼ିଥାଏ। ତତ୍ ସହିତ ମୋର ନେଚୁରାଲ ଦାନା ଯୋଉଟା ଗୋଟେ ଅରୁଆ କୁଣ୍ଡା ସେଇଟା ଦେଇଥାଏ, ତତ୍ ସହିତ ଆପଣଙ୍କ ଏବିସ୍ ଫ୍ଲୋଟିଂ ଫିଡ୍ସଟା ଦେଇଥାଏ, ୟୁଏନ୍ର ଫ୍ଲୋଟିଂ ଫିଡ୍ସଟା ଦେଇଥାଏ। ଏମିତି ଦେଲା ପରେ ପ୍ରାୟ 50,000 ପାଖାପାଖି ମୁଁ ଟଙ୍କା ଖର୍ଚ୍ଚ କରିଥାଏ। ସେଇ ଭିତରେ ମୋତେ ମାଛ ଆପଣଙ୍କର ଲକ୍ଷାଧିକ ଦେଇଥାଏ।
2: ତାମାନେ 50,000 ଟଙ୍କା ଖର୍ଚ୍ଚ କରିକି 1,00,000ରୁ ଅଧିକ ଟଙ୍କା ଆପଣ ପାଇଥାନ୍ତି?
3: ନିଶ୍ଚୟ ନିଶ୍ଚୟ। ତା ସହିତ ଏଇ ଯୋଉ ଜଙ୍ଗଲ ଦେଖୁଛନ୍ ଆପଣ, ସେ ଜଙ୍ଗଲରୁ ବି ମୋର ପଇସା ଇନକମ୍ ହୁଏ।
2: ସେଇଟା କେମିତି?
3: ହଁ ସେଇଟା ହଉଛି ଆପଣଙ୍କର ଯୋଉ ଇକ୍ୱାଲିପଟାସ ଗଛ ଅଛି, ଜଷ୍ଟ ବର୍ଗା ସାଇଜର ହେଇଗଲେ ସେଇଟା ଆପଣ ଘର କରିବା ପାଇଁ ଲୋକ ନେଇଯାନ୍ତି ପିସ୍ 200 ଟଙ୍କା କରି। ଯଦି ଆପଣ ଧରୁନ 200-300 ଗଛ ବିକିଲେ, 300 ଗଛ ବିକିଲେ କେତେ ପଇସା ହେଲା? 50,000-60,000 ଟଙ୍କା ହେଇଯିବ। ଆଉ ମୋଟାମୋଟି ଏଇ ମାନେ ଛୋଟ ଜାଗା ମୋତେ 1,00,000 ଟଙ୍କାର ଉପରେ ଦେଇଥାଏ, ମାନେ କିଛି ନାହିଁ, ଖାଲି ଏମିତି ଦେଖୁଛନ୍ ଆପଣ ଫାଙ୍କା ପୋଖରୀ ଗୁଡାକ ଅଛି, ମାଛ ଟିକେ ଦାନା ଖାଇତେ ଦଉଛି, ସେ ଦାନାରେ ଯାହା ଖର୍ଚ୍ଚ, ଗଛରେ କିଛି ଖର୍ଚ୍ଚ ନାହିଁ। ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଯଦି ଜଣେ ପାଠ ସାଠ ପଢିବା କିଛି ଲାଇନ ପାଇନାହାନ୍ତି, ତେବେ ଯଦି ଜମି ଅଛି, ପଡ଼ିଆ ଜମି ଅଛି, ସେ ବାଉଁଶ ଲଗାନ୍ତୁ, ପୋଖରୀ କରନ୍ତୁ, ଗଛ ଲଗାନ୍ତୁ, ସେଥିରେ ଆମେ ଚଳିଯାଇପାରିବା, ସେଲ୍ଫ ଡିପେଣ୍ଡେଣ୍ଟ ଆରାମସେ ହେଇପାରିବା, କାହାକୁ ଆବଶ୍ୟକତା ହବ ନାହିଁ, ଆମେ କାହା ଉପରେ ଡିପେଣ୍ଡ କରିବା ପାଇଁ ହବ ନାହିଁ ଯେ ମୁଁ ପଇସା କୋଉଠୁ ଆଣିବି। ଆମେ ଧରୁନ ଗୋଟେ ବାହାରେ ଯାଇକି ଇଣ୍ଡଷ୍ଟ୍ରିରେ ଖଟିବା, ସେଠି କେତେ ନହେଲେ 10-12,000-15,000 ଆମେ ପାଇବା ଗୋଟେ ଏଇ ଛୋଟିଆ ଜାଗା। ମୁଁ ତ ଭାବୁଛି ସେ 10-15,000 ଟଙ୍କା ମନ୍ଥଲି ମୋତେ ଇନକମ୍ ଦେଇଦିଏ।
2: ତେବେ ଏଇ ଯୋଉ ମାଛ ଚାଷର ଯତ୍ନ କେମିତି କଣ ନିଅନ୍ତି, କେବେ ଛାଡ଼ନ୍ତି ଜାଁଳ, ଆଉ ଜାଁଳ କେମିତି ସଂଗ୍ରହ କରନ୍ତି?
3: ହଁ ଜୁନ୍ ମାସରେ ମୁଁ ମାଛଟା ଛାଡ଼ିଦିଏ, ଜୁନ୍ ପହଞ୍ଚିଲା ମାନେ ମାଛ ନିହାତି ମୁଁ ଛାଡ଼ିଦିଏ। ମୁଁ ପ୍ରାୟ ସେ ଆପଣଙ୍କ ଅସ୍ତପୁରା ପାଖରୁ ଆଣିଥାଏ ଜାଁଳ, ଅସ୍ତପୁରାରେ ବହୁତ ଫାର୍ମ ଅଛି, ମାଛ ଜାଁଳ କେନ୍ଦ୍ର ଅଛି, ବହୁତ ଗୁଡାକ ଅଛି, ସଞ୍ଜୟ ଫିସାରୀ ଅଛି, କୈଳାସ ଫାର୍ମ ଅଛି, ଏମିତି ଅନେକ ଫାର୍ମ ଅଛି। କାଠପାଳରୁ ମୁଁ ଥରେ ଜାଁଳ ଆଣିଥିଲି, ଏତେ ଖାସ ଜାଁଳ ହେଲାନି ସେଟା। ଆଉ ମାଛ ଯିଏ ଛାଡ଼ିବେ ସେ ପ୍ରଥମ ଆପଣଙ୍କର ଫାଷ୍ଟ ଗ୍ରେଡ୍ର ଜାଁଳଟା ଛାଡ଼ିବା ଦରକାର ଅଛି। ଯଦି ଗ୍ରେଡ୍ ଭଲ ନ ହବ, ଧରୁନ ସେ 2 ଟାଇମ୍ସ କି 3 ଟାଇମ୍ସ ଆଡ଼କୁ ଚାଲିଗଲା, ତାହେଲେ ସେ ମାଛ ବଢ଼ିବନି। ପ୍ରଥମ ଯୋଉ

0: ଜାଳଟା ଉତ୍ପାଦନ ହବ, ଭଲ ମାଛର ଯଦି ଜାଳ ହେଇଥାଏ ସେ ମାଛ ମିସ୍ ହବନି ଆପଣଙ୍କର, ସେ ମାଛ ନିହାତି ଉତ୍ପାଦନ ଆପଣଙ୍କୁ ଦବ। ଆଉ ଆମେ ଯଦି ଆପଣଙ୍କର ସେ ଫାର୍ମରୁ ଆଣିବା, ସଠିକ୍ ଫାର୍ମରୁ ଆଣିବା, ଏ ଗ୍ରେଡ୍ର ଜାଳ ଆଣିବା, ତେବେ କେବେ ଲସ୍ ହବନି, ମୋର ମାଛରେ କେବେ ଲସ୍ ହେଇନି।
1: ତେବେ ମାଛ ତ ଜୁନ୍ ମାସରେ ଛାଡ଼ିଲେ, ତାପରେ କେମିତି କଣ ତାର ଯତ୍ନ ନିଅନ୍ତି?
0: ଯତ୍ନ ମାନେ ଏଇ ତ ଖାଇତେ ଦେବା ଯାହା ଦରକାର ଅଛି, ଯାହା ଆପଣ ଦାନା ଦେଲେ, ଅରୁଆ କୁଣ୍ଡା ପ୍ରଥମ ଦେଇଥାଏ, ସୋରିଷ ପିଡ଼ିଆ ଦେଇଥାଏ, ପଣ୍ଡ କାଲଚାର ମୁଁ ଦେଇଥାଏ ପ୍ଲାଙ୍କଟନ କ୍ରିଏଟ ପାଇଁ। ଆଉ ପାଣିର ପିଏଚ୍ ଟା ବେଳେବେଳେ ମାପିବା ପାଇଁ ହବ ଆପଣଙ୍କୁ, ପାଣିର ପିଏଚ୍ ଠିକ୍ ଅଛି କି ନାହିଁ।
1: ତେବେ ମାପିବା ପାଇଁ କେମିତି କଣ ବ୍ୟବସ୍ଥା କରନ୍ତି?
0: ହଁ, ମାପିବା ପାଇଁ ମୁଁ ବେଳେବେଳେ ସାମାଖୁଟା କିମ୍ବା ଅନ୍ୟାନ୍ୟ ଜାଗାକୁ ନେଇଥାଏ ପାଣିଟା, ମୋର ସେ ଯନ୍ତ୍ର ନାହିଁ। ଆଉ ସେମାନେ ମୋତେ ଆଡଭାଇସ୍ କରିଥାନ୍ତି, ଆଉ ପ୍ରାୟତଃ ଫିସରୀ ବାଲା ସହିତ ମୁଁ ଯୋଗାଯୋଗ ରଖିଛି, ଆଉ ସେମାନେ ମୋତେ ସୁପଦେଶ ଦେଇଥାନ୍ତି ଏଇ ଟାଇପ୍ର କରନ୍ତୁ। ଆଉ ବେଳେବେଳେ ଆମକୁ ଆପଣଙ୍କର ସେ ଚାଷୀ ହିସାବରେ ବେଳେବେଳେ ଟ୍ରେନିଂ ପାଇଁ ଆମକୁ ଏଠି ସେଠି ପଠାଇଥାନ୍ତି।
1: ଚାଷୀ ହିସାବରେ, ମାଛ ଚାଷୀ ହିସାବରେ କୋଉ କୋଉ ଜାଗାକୁ ଟ୍ରେନିଂ ଯାଇଛନ୍ତି?
0: ହଁ, ମୁଁ ତ ଟ୍ରେନିଂ ମାନେ ଭୁବନେଶ୍ୱର, ଆପଣଙ୍କର ଯୋଉ ଆମର ଭୁବନେଶ୍ୱରରେ ହୁଏ ଗୋଟେ ବିରାଟ ଆୟୋଜନ କରିଥାନ୍ତି, ସବୁ ପ୍ରକାର ଚାଷର ସେଠି ଆମକୁ ଶିକ୍ଷା ଦିଆ ହେଇଥାଏ। ତତ୍ସହିତ ଏମିତି ଆମର ବାରିପଦାରେ ବି ଆପଣଙ୍କର ଫିସାରୀ ଡିପାର୍ଟମେଣ୍ଟର ଲୋକ ଆମକୁ ଅନେକ ଥର ଅନେକ ପ୍ରକାର ଟ୍ରେନିଂ ଦେଇଛନ୍ତି। ନିଶ୍ଚୟ ସେମାନେ ଟ୍ରେନିଂ ଯୋଉଟା ଦିଅନ୍ତି ସେଟା ସୁଉପଦେଶ ଆମକୁ ଦେଇଥାନ୍ତି, ଆଉ ତାଙ୍କ ଆଡଭାଇସ୍ରେ ଆମେ କରିଥାଉ, ମାଛ ଚାଷ କରିଥାଉ, ସେ ଅନୁସାରେ ଆମକୁ ଲାଭ ବି ଅଛି।
1: ଆଉ କେତେ ଦିନରେ ଏଇଟା ମାନେ ବିକ୍ରି ଯୋଗ୍ୟ ହେଇଯାଏ?
0: ହଁ, ଆପଣଙ୍କର ଜୁନ୍ରେ ଛାଡ଼ିଲା ବେଳକୁ ମୁଁ ଜାନୁଆରୀ ବେଳକୁ ବିକ୍ରି ଷ୍ଟାର୍ଟ କରିଦିଏ, ଜାନୁଆରୀରୁ ବିକି ମୁଁ ଜୁନ୍ ପର୍ଯ୍ୟନ୍ତ ବିକିଥାଏ। ଟିକେ ଟିକେ ଶୁଖି ଶୁଖି ଯାଏ, ମୁଁ ଆମର ମଥା ଭଉଁରୀ ଜାଲରେ ଏଗୁଡାକୁ ଧରିଥାଏ, ଆଉ ପ୍ରାୟ ଗାଁରେ ମୋର ମାଛ ସରିଯାଏ, ମୋତେ ମାର୍କେଟ ନେବା ପାଇଁ ହୁଏନି।
1: ସେଇଟା ସବୁ ଖୁସିର କଥା,
0: ପୁରା ଖୁସିର କଥା। ଆଉ ଆଜ୍ଞା, ମକର ବାଉଣ୍ଡି ଦିନ ଆମ ଅଞ୍ଚଳରେ ମୁଁ ଏଠୁ ନିହାତି ଅତି କମ୍ରେ କ୍ୱିଣ୍ଟାଲେ ମାଛ ବିକିବି, ଏଇଠି ଏଇ ପୋଖରୀ ଆଡ଼ିରେ, କେବଳ ବସିକି ଏଠି ଆପଣ ସାଙ୍ଗେ ସାଙ୍ଗେ ପଇସା ବି ଦେଇଦିଅନ୍ତି ଲୋକ, ଆଉ ବିକ୍ରି ବି ହେଇଥାଏ।
1: ଆଉ ଗୋଟେ କଥା, ଏ ଯୋଉ ଖର୍ଚ୍ଚ ବିଷୟରେ ଟିକେ ଆଲୋଚନା କରିବା, ମାନେ ଗୋଟେ କେତେ ଖର୍ଚ୍ଚ କରନ୍ତି, କେମିତି କଣ ପାଆନ୍ତି ସେ ବିଷୟରେ?
0: ହଁ, ଖର୍ଚ୍ଚ ତ ମୁଁ ଆପଣଙ୍କୁ କହିଲି ଥରେ, ଆପଣଙ୍କର ପ୍ରାୟ 20,000-25,000 ଟଙ୍କାର ମୁଁ ଜାଳ ଛାଡ଼ିଥାଏ। ଆଉ ତତ୍ସହିତ ଅନ୍ୟାନ୍ୟ ସୋରିଷ ପିଡ଼ିଆ ପ୍ରଥମ ଆରମ୍ଭ କଲି, ଯେମିତି ସୋରିଷ ପିଡ଼ିଆ କି ଧରୁନ ଆପଣଙ୍କର ଅରୁଆ କୁଣ୍ଡା, ଆଉ ତାପରେ ଫ୍ଲୋଟିଂ ଫିଡ୍ସଟା ପ୍ରାୟ ବେଶୀ ମାତ୍ରାରେ ଦିଆ ହେଇଥାଏ। ଏମିତି କରି ମୋର ପ୍ରାୟ 50,000 ପାଖାପାଖି ଟଙ୍କା ଖର୍ଚ୍ଚ ହେଇଥାଏ, ଆଉ 8-10 କ୍ୱିଣ୍ଟାଲ ମାଛ ବି ଧରିଥାଏ, ଲାଭ ତ ନିହାତି ଆପଣଙ୍କ ଡବଲ ହେଇଯିବ।
1: ତେବେ ଆଉ ଗୋଟେ କଥା, ଯେତେବେଳେ ଆପଣ ମାଛ ଚାଷ କରିନଥିଲେ ଆଉ ବର୍ତ୍ତମାନ ଆପଣ ଚାଷୀ ହେଇଗଲେଣି, ତେବେ କେମିତି ଲାଗୁଛି, ମାନେ ଅନୁଭୂତି?
0: ହଁ, ଆମେ ତ ହେରିଡେଟାରୀ ଚାଷୀ, ଆମର ପରମ୍ପରା ଆମେ ଚାଷ କରିବା, ଆମେ ଚାଷୀ ଲୋକ, ଆଉ ବାପା ବି ଚାଷ କରୁଥିଲେ, ଧାନ କରୁଥିଲେ, ଆଉ ମୁଁ ତ ମାଛ କରିଛି, ଦେଖୁଛନ୍ ଗଛ କରିଛି, ପନିପରିବା ବି ଲଗାଏ ସେପଟେ, ଦେଖିଲେ ତ କୋଳଥ ବୁଣିଛି, ଆଉ ଭାରି ସୁନ୍ଦର ହୁଏ ହେଇଛି ବି, ଆଉ ଏମିତି ସବୁ ପ୍ରକାର ଧାନ ବି କରିଛି। ସବୁ ପ୍ରକାର ଯଦି ଆମେ ଚାଷ ମଲ୍ଟିପର୍ପଜ୍ରେ ଚାଷ କରିବା, ତେବେ ମୋ ତ କହିବା କଥା ଗୋଟେ ସର୍ଭିସ୍ କରୁଥିବା ଲୋକ ଆମ ସାଙ୍ଗରେ ପାରିବନି। ଆପଣ ଧରୁନ୍ ମୁଁ ଏଇ ଜାଗାଟାରେ ଗୋଟେ ଛୋଟିଆ ଆପଣଙ୍କର ବ୍ରଏଲର ଫାର୍ମ କରିଥାନ୍ତି କି ଧରୁନ୍ ଛେଳି ଚାଷ କରିଥାନ୍ତି, ଛେଳି ତ ଅଛି ବି, ହେଲେ ପ୍ରପର୍ ୱେରେ ମୁଁ ଚାଷ କରିନି ଛେଳିଟା। ଛେଳି ବି ଆପାତ ଗୋଟେ, ଆପଣ ଯଦି ଛୋଟ ଫାର୍ମଟା ଛେଳିର ଏଇ ଯେତିକି ଜାଗା ଅଛି ଏଠି 50 ଖାସି ଆରାମସେ ବଢ଼ିବେ, 50-100 ଛେଳି ଏଠି ରହିପାରିବେ, ମାନେ ଖାଲି ଛାଡ଼ିଦେଲେ ଚରିବେ ବୁଲିବେ ଘରେ ରହିବେ, ଆପଣଙ୍କୁ ସେ ବି 50,000 ଦେଇଦେବ। ଧରୁନ୍ ମାଛ 50 ଦେଲା, ସେ 50 ଦେଲା, ଗଛ 50 ଦେଲା, ପନିପରିବା ଦେଲା, ଧାନ ଚାଷ ଦେଲା, ତେବେ ଆପଣଙ୍କୁ ଗୋଟେ ସାଲାରୀ ହେଇଗଲା, ଆପଣଙ୍କର ଗୋଟେ ସାଲାରୀ ହେଇଗଲା, ଆପଣଙ୍କର ବହୁତ ଖୁସି। ଆଜ୍ଞା, ଏଠି ଯେମିତି ଶାନ୍ତି, ଅନ୍ୟ କେଡି ସେ ଶାନ୍ତି ନାହିଁ। ଏଠି ଆପଣ ଫୁଟବଲ ଖେଳିଲେ କିଛି ଅସୁବିଧା ନାହିଁ, ଦୌଡ଼ି ବୁଲିଲେ ପୋଖରୀ ଆଡ଼ରେ ମାଛକୁ ଦେଲେ, ମାଛ ଆସିଲା ଖାଇଲା ଦେଖିଲେ, ଏତେ ଖୁସି, ଏତେ ଶାନ୍ତି, ପ୍ରାକୃତିକ ଯୋଉ ସୌନ୍ଦର୍ଯ୍ୟ ଭିତରେ ଆପଣ ଖୁସିଟା, ମାନେ ସେଇଟା କଳ୍ପନା ଆମେ ହିସାବ କରିପାରିବାନି।
1: ପ୍ରକୃତରେ ମାନେ ବେଶ ଖୁସି ଲାଗୁଛି, ଆପଣଙ୍କର ଚାରିଆଡେ ପୋଖରୀ, ଆମେ ମଝିରେ ବସିଛେ, 3-3 ପୋଖରୀ ମାଛ ଖେଳୁଛନ୍ତି, ଚାରିଆଡେ ଗଛ ଭର୍ତ୍ତି ହେଇଛି, ଇକୋଲିପୋଟାସ, ଗୋଟେ ଶାନ୍ତି ପରିବେଶ। ତେବେ ଏଇଠି ଆଉ ଗୋଟେ କଥା, ପରିବାରର ଲୋକମାନେ ଆପଣଙ୍କୁ କେମିତି କଣ ସହଯୋଗ କରନ୍ତି?
0: ମୁଁ ଅନ୍ୟ କାହାକୁ ଦରକାର ହିଁ କରିନଥାଏ, ମୁଁ ସିଙ୍ଗେଲ, ଏଠି ଯେତିକି ପରିଶ୍ରମ ମୁଁ ପ୍ରାୟ ସିଙ୍ଗେଲ କରିଥାଏ, ଆଉ ପରିବାର ଲୋକ ଏଠି ଦରକାର ହିଁ ନାହିଁ। ଆଉ ମୁଲିଆ କେତେବେଳେ କରିଥାଏ, ମୁଲିଆ ତ ପ୍ରାୟ ଡେଲି ଗୋଟେ 2 ଲାଗିଥାନ୍ ମୋର ପରିବା ଚାଷରେ କି ଧରୁନ୍ ସେ ଅନ୍ୟାନ୍ୟ ଇଏରେ, ଏଠି କେତେବେଳେ ସେ ଆପଣଙ୍କର ଘାସ ଦବାରେ, ଏଗୁଡ଼ାକରେ ସାହାଯ୍ୟ ମୁଲିଆ ହିଁ କରିଥାଏ, ଆଉ ସେମାନଙ୍କୁ ମୁଁ ପେମେଣ୍ଟ ଦେଇଥାଏ।
1: ତେବେ ମୋଟାମୋଟି ଭାବରେ ବର୍ତ୍ତମାନ ଯୋଉ ପରିସ୍ଥିତିକୁ ନେଇକରି କେମିତି ଆପଣ ମାନେ ଶାନ୍ତିରେ ରହୁଛନ୍ତି, କେମିତି ଚଳୁଛନ୍ତି?
0: କାହା ଉପରେ ଡିପେଣ୍ଡ କରିବା ପାଇଁ ହବନି, ଆମକୁ ଅନ୍ୟ ଜାଗାରେ ଖଟିବା ପାଇଁ ହଉନି, ନିଜ ଜାଗାରେ ଆମେ ନିଜେ ଖଟୁଛି, ତାଠୁ ଆନନ୍ଦ କି ଅଛି? ଆମେ ଅନ୍ୟ କାହାକୁ ଗୋଟେ କାମ କରଉଛି, ଆମକୁ କେହି କହୁନି ଯେ ତୁ ଏଇ କାମଟା କର, କେତେ ଖୁସିର କଥା ସେଇଟା।
1: ତେବେ ଆମର ଯୋଉ ଆମେ ଛୋଟବେଳେ ପାଠ ପଢ଼ିଥିଲେ, ଚାଷ ଅଛି ଯାହାର କି ଆନନ୍ଦ ତାହାର, ଏଇଟା ଆପଣଙ୍କୁ

0: କେମିତି ଲାଗେ?
1: ଚାଷ ଅଛି ଯାହାର କି ଆନନ୍ଦ ତାହାର, ଏଇଟା ତ ଠିକ କଥା, କିନ୍ତୁ ଚାଷୀକୁ ପ୍ରବଳ ପରିଶ୍ରମ ମୁଣ୍ଡର ଝାଳ ତୁଣ୍ଡରେ ମାରିବା ପାଇଁ ହବ, ତେବେ ଯାଇ ଚାଷ ହବ। ଆପଣ ଖାଲି ସେ ଚେୟାରରେ ବସିକି ଅର୍ଡର ଦେଲେ ସେମିତି ହବନି। ତ ବଡ଼ ବଡ଼ ଯେଉଁମାନେ ଆପଣ ଫାର୍ମ ହାଉସ କରିଛନ୍ତି ସେମାନେ ଅର୍ଡର ଦେଲେ ହୁଏତ ଚଳିପାରେ, ଆମେ ଛୋଟିଆ ଫାର୍ମ ହିସାବରେ ଆମକୁ ନିଜେ ପରିଶ୍ରମ କରିବା ପାଇଁ ହଉଛି,
0: ଯୋଉଟାକି ଆପଣଙ୍କର ଖୁସିର କଥା।
1: ହଁ ଖୁସି, କିନ୍ତୁ ଆପଣ ସେଲ୍ଫ ଡିପେଣ୍ଡେଣ୍ଟ କହିଲେ ପରା, ୟାଠୁ ଖୁସି ଅନ୍ୟ କିଛି ହେଇନପାରେ। ବହୁତ ସୁନ୍ଦର, ବହୁତ ସୁନ୍ଦର।
0: ଧନ୍ୟବାଦ ଦଣ୍ଡପାଠ ବାବୁ, ଆଜି ଆପଣ ନିଜ ସମ୍ପର୍କରେ, ନିଜର ମାଛ ଚାଷ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମ ଅନୁଷ୍ଠାନ ତରଫରୁ ତଥା ଶ୍ରୋତା ଭାଇ ଓ ଭଉଣୀମାନଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ।
1: ଆଜ୍ଞା ନମସ୍କାର।
2: ଯା ହଉ, ବଢିଆ କଥା, ଭାଇ ତ ନିଜେ କମ ସେ କମ ଖୁସିରେ ଅଛନ୍ତି, ଖୁସି ବି ହଉଛନ୍ତି, ଏବଂ ତାଙ୍କର ଯୋଉ ଏକ୍ସାଇଟମେଣ୍ଟ ଦେଖିକି ଜଣାପଡୁଛି ଯେ ନିଜେ କଷ୍ଟ କରିଛନ୍ତି, ନିଜେ ବୁଦ୍ଧି ବି ଖଟେଇଛନ୍ତି, ଆଉ ସିଏ ଗୋଟେ

0: କଷ୍ଟ କରିଛନ୍ତି, ନିଜ ବୁଦ୍ଧି ବି ଖଟେଇଛନ୍ତି, ଆଉ ସିଏ ଗୋଟେ ଉଦାହରଣ ବି ସୃଷ୍ଟି କରିଛନ୍ତି ତାଙ୍କ ଅଞ୍ଚଳରେ। ତେଣୁ ଆମେ ସମସ୍ତେ ଜାଣିବା କଥା ଯେ ଆମେ ଭାବୁଛେ ଆମର ଏଇଟା ନାହିଁ ସେଇଟା ନାହିଁ କହିକି ମନମୁଣା କରିଦଉଛେ, ଆଉ ସାହସ କରୁନେ କିଛି ନୂଆ କଥା କରିବା ପାଇଁ। ଯଦି ମାଛ ଚାଷ ଆମ ଦ୍ୱାରା ନହେଲା, ଆମେ ଆଉ ଗୋଟେ କିଛି କରିବା, ଛତୁ ଚାଷ କରିବା। ତେଣୁ ଆମକୁ ସବୁବେଳେ କିଛି ନା କିଛି ଗୋଟେ ପରିବର୍ତ୍ତନ କରିବାକୁ ହବ, ଆଉ ନୂଆ କିରି କରିବାକୁ ପଡିବ।
1: ହଉ, ତେବେ ଆଲୋଚନା ବହୁତ କଥା ହେଲାଣି, ଏଥର ଆସ ଗୋଟେ ଝୁମର ଗୀତ ଶୁଣିବା। ଆଉ
0: ହଉ।

0: ଆଜିକାର କାର୍ଯ୍ୟକ୍ରମର ସମୟ ଅବଧି ତ ସରିଲାଣି। ସବୁଦିନ ଭଳି ଆଜି ମଧ୍ୟ ଆମର ଶ୍ରୋତାବନ୍ଧୁମାନଙ୍କୁ ଆମର ଚାଷୀ ଭାଇମାନଙ୍କୁ କହିବା କାର୍ଯ୍ୟକ୍ରମ ସମ୍ପର୍କରେ ଏବଂ ତାଙ୍କ ସମସ୍ୟା ସମ୍ପର୍କରେ ଏକଥା ଲେଖିକି ଆମକୁ ଆମ କାର୍ଯ୍ୟକ୍ରମକୁ ପଠାଇଲେ ଆମେ ଡାଏଲ୍ ଆଉଟ୍ କାର୍ଯ୍ୟକ୍ରମରେ ସାମିଲ କରିବା ଏବଂ ଆପଣଙ୍କ ସମସ୍ୟା ସମାଧାନ କରିବା ପାଇଁ ବି ଚେଷ୍ଟା ରହିବ। ଆମ ଠିକଣା ହେଲା ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 757002 ଜିଲ୍ଲା ମୟୂରଭଞ୍ଜ।
1: ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶେଷ ହେଲା ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ FM ବ୍ୟାଣ୍ଡରେ 102.9 MHz ଯୋଗେ। ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଏଥର ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆପଣମାନଙ୍କ ଅନୁରୋଧରେ। ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ନେଇଛୁ ଅଭିମନ୍ୟୁ ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ନିବେଦିତା। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି କୁଳିଗଣା ମୟୂରଭଞ୍ଜରୁ ଅର୍ଜୁନ କୁମାର ସାହୁ, ଶୁଭିଜିତା ସାହୁ, ରାଜ ଏବଂ ରୋଜି। ନୟା ପୁରୁଷୋତ୍ତମପୁର କାଠପାଳ ମୟୂରଭଞ୍ଜରୁ ଏହି ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି ଅର୍ଜୁନ ଚରଣ ମାଝୀ ଏବଂ ବାହାଦୁର। ବାହାଦୁରପୁର ମୟୂରଭଞ୍ଜରୁ ଏହି ଚିଠିଟି ଲେଖି ଅନୁରୋଧ କରିଛନ୍ତି ଟୁକୁଲ, ଛୁଆ, ଭୁବନ, ରାମଚନ୍ଦ୍ର, ବାବୁଲି, ନିଶାମଣି, ଗୀତା, କ୍ରାନ୍ତି ଏବଂ ଗୌରମୋହନ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଆପଣମାନଙ୍କ ଅନୁରୋଧରେ ଅଭିମନ୍ୟୁ ଚଳଚ୍ଚିତ୍ରର ଏହି ଗୀତଟିଏ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ବାଜି କଥାଚିତ୍ରରୁ। ଦୈତକଣ୍ଠରେ ଶିଳ୍ପୀ ହେଉଛନ୍ତି ଉଦିତ ନାରାୟଣ ଏବଂ ଇରା ମହାନ୍ତି। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ନାଥଗଳି ତୁଳସୀ ଚଉରା ବାରିପଦରୁ ହେମନ୍ତ କୁମାର ସିଂ, ଲକ୍ଷ୍ମଣ ସିଂ, ଗଲୁ ସିଂ, ମନୋଜ ପାତ୍ର, ଢଲୁ, ଉଲୁ, ଭଲୁ, ତିତିଲି, ବାବୁ ଏବଂ ପରିବାର ଅନେକ ସାଥୀ ଶ୍ରୋତା। ରାଣୀବନ୍ଧ ତକତପୁର ବାରିପଦରୁ ଅନୁରୋଧ କରିଛନ୍ତି ମନୋଜ, ସାଧୁ, ମଧୁ, ମାମୁନି, ଗୁଡ଼ି, ପିଙ୍କି, ହେମନ୍ତ, ଭୃଗୁବତୀ, ରତନ, ଆଶିଷ, ସନତ ଏବଂ ରୂପଚାନ୍ଦ। ଖୁଦପୁଟଳି ଧାନଗରା ପଞ୍ଚାୟତ ମୟୂରଭଞ୍ଜରୁ ଏହି ଗୀତଟି ଶୁଣିବାକୁ ଅନୁରୋଧ କରିଛନ୍ତି। ସେମାନେ ହେଉଛନ୍ତି ବାବୁ, ଚିନା, ବୋଲୁ ଏବଂ ଗେହ୍ଲି ଝିଅ ରୋଜି।

ଏଥର ଗୀତଟି ନେଇଛୁ ଚକା ଭୁଁରି ଚଳଚ୍ଚିତ୍ରରୁ ଆପଣମାନଙ୍କ ଅନୁରୋଧରେ, କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍। ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବଡ଼ କୁଲଡିହା ମୟୂରଭଞ୍ଜରୁ ଭୂପେନ ସିଂ, କୁନା ରାମେ, ଶିବୁ, ଶାନ୍ତିଲତା ପାଗଲାଭଣୀ ଏବଂ ନେତ୍ରାନନ୍ଦ ସିଂ। ତୁଳସୀଚୋରା ବାରିପଦାରୁ ଅନୁରୋଧ କରିଛନ୍ତି ଆନନ୍ଦୀ ମୁର୍ମୁ, ନେତ୍ରାନନ୍ଦ, ଦୀପିକା, ରାଜୁ ଏବଂ ରୋହିତ। ମଧୁବନ ବାରିପଦାରୁ ଅନୁରୋଧକାରୀ ଶ୍ରୋତା ହେଉଛନ୍ତି ବିଶାଲ ରାମ, ବିକ୍ରମ ରାମ, ବିଜୟ ରାମ, ଅର୍ଜୁନ ରାମ, ପୁଷ୍ପା ରାମ, ସୋନମ ରାମ, ଅର୍ଚ୍ଚନା ରାମ, ଦିବ୍ୟାଂଶ ରାମ ଏବଂ ଲାଡ଼ି ରାଧିକା। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଆପଣମାନଙ୍କ ଅନୁରୋଧରେ ଶୁଣିବା ଚକା ଭଉଁରୀ ଚଳଚ୍ଚିତ୍ରର ଏହି ଗୀତଟିଏ।

ଆପଣମାନଙ୍କ ଅନୁରୋଧରେ ଏଥର ଗୀତଟି ନେଇଛୁ ପ୍ରେମ ରୋଗୀ କଥାଚିତ୍ରରୁ। କଣ୍ଠ ଦେଇଛନ୍ତି କୁମାର ବାପି ଏବଂ ତପୁ ମିଶ୍ର। ଅନୁରୋଧକାରୀ ଶ୍ରୋତା ଆପଣମାନେ ହେଉଛନ୍ତି ରବରଗଛ ଗଳି ତକତପୁର ବାରିପଦାରୁ ବାପୁ ଲିତୁ ମାମଲୁ ଏସ୍ ମଞ୍ଜୁଶ୍ରୀ ବବ୍ଲୁ ଏବଂ ଶୁଭ୍ରାଂଶୁ ସାହୁ। ତୁଳସୀ ଚଉରା ବାରିପଦାରୁ ଅନୁରୋଧ କରିଛନ୍ତି ଉମାଶଙ୍କର ରୁଦ୍ର ନାରାୟଣ ମାୟଧର ପୁଥାଳ ମଧୁସ୍ମିତା ସସ୍ମିତା ରାଜେନ୍ଦ୍ର ଏବଂ ଦେବେନ୍ଦ୍ର। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ପ୍ରେମ ରୋଗୀ କଥାଚିତ୍ରର ଏ ଗୀତଟି ଖାସ୍ ଆପଣମାନଙ୍କ ଅନୁରୋଧରେ।

ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମ ଶେଷରେ ଗୀତଟି ନେଇଛୁ। ଶେଷ ଶ୍ରାବଣ ଚଳଚ୍ଚିତ୍ରରୁ କଣ୍ଠ ଦେଇଛନ୍ତି ବାଣୀ ଜୟରାମ। ଅନୁରୋଧକାରୀ ଶ୍ରୋତା ସିଭିଲ କୋର୍ଟ ବାରିପଦାରୁ ବିଜୟ ପାତ୍ର, ଗୌରୀଶଙ୍କର ଷଡ଼ଙ୍ଗୀ, କୁନା, ସ୍ମୃତି ରଞ୍ଜନ ଦାସ ଏବଂ ହେମନ୍ତ ବାବୁ। ହରିଶୋଳ ଶ୍ୟାମାଖୁଣ୍ଟା ବ୍ଲକ ମୟୂରଭଞ୍ଜରୁ ଅନୁରୋଧ କରିଛନ୍ତି ବଳରାମ ସିଂ, ଟୁନୁ ସିଂ, ଜୁରା, ଶିବ, ଭାଡ଼େ ଏବଂ ହାଜୁ। ହସ୍ପିଟାଲ ପାଖ ବାରିପଦାରୁ ଏହି ଚିଠିଟି ଲେଖି ଅନୁରୋଧ କରିଛନ୍ତି ଏହି ଗୀତଟି ଶୁଣିବା ପାଇଁ ସେମାନେ ରାଜେନ୍ଦ୍ର ବିନ୍ଧାଣି, ସରସ୍ୱତୀ ଭାର୍ଗବୀ, ସ୍ନେହାସୀ, କୁନୁ ବିନ୍ଧାଣି ଏବଂ ଅଜିତ ସିଂ ଏବଂ ଆଶିଷ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଖାସ୍ ଆପଣମାନଙ୍କ ଅନୁରୋଧରେ କାର୍ଯ୍ୟକ୍ରମ ଶେଷରେ ଶୁଣିବା ଶେଷ ଶ୍ରାବଣ କଥାଚିତ୍ରର ଏହି ଗୀତଟିଏ।

ଆପଣମାନଙ୍କ ଅନୁରୋଧରେ ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ସ୍ୱାଗତିକା ମହାପାତ୍ର, ଗୀତ ସୌମିତ୍ର ଚାଟାର୍ଜୀ।

ଶୁଣିଲେ କେତୋଟି ଓଡ଼ିଆ ଆଧୁନିକ ଗୀତ। ଆକାଶବାଣୀ ବାରିପଦା ଏଥର ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣନ୍ତୁ ପୁରାତନ ହିନ୍ଦୀ ଚଳଚ୍ଚିତ୍ର ପ୍ରିନ୍ସର ଗୀତଟିଏ। କଣ୍ଠ ଦେଇଛନ୍ତି ମହମ୍ମଦ ରଫି।

ପୁରାତନ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତ ଅତୀତ କ୍ରମରେ ଶୁଣିଲେ ପୁରାତନ ହିନ୍ଦୀ କଥାଚିତ୍ର ପ୍ରିନ୍ସର ଗୀତଟିଏ। କଣ୍ଠଶିଳ୍ପୀ।

ଥିଲେ ମହମ୍ମଦ ରଫି। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:45 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀରେ ସମାଚାର ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ କଟକ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ଏବଂ ପରିକଳ୍ପନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ସ୍ୱାତି ସ୍ୱାତି, ଆରେ କ'ଣ ଏତେ ଡାକୁଛି ଶୁଣା ଯାଉନି? କ'ଣ ହେଲା ହଠାତ୍ ତମ ମୁଡ୍ ଏମିତି?
1: ନା ମତେ କିଛି ଭଲ ଲାଗୁନି।
0: ଆରେ କ'ଣ ଭଲ ଲାଗୁନି କହିଲେ ସିନା ଜାଣିବି।
1: କହିଲି ତ ଭଲ ଲାଗୁନି।
0: ଚା ପିଇଲଣି?
1: ସମ୍ବିତ, ଆମେ ପୁଣି କେବେ ଚଷିପୁର ଯିବା?
0: ଆହା, କଥାଟା ତାହେଲେ ଯାଇ ସେଠି। ସତରେ ସ୍ୱାତି, ଅଦ୍ଭୁତ ଖିଆଲ ତମ ଝିଅମାନଙ୍କର। ବୁଢ଼ିଆଣୀ ସୂତା କ୍ଷୀର ଟାଣିଲା ପରି ସବୁ କଥାରେ କ୍ଷୀର ଟାଣି ଚାଲିବା ହଉଛି ତମର ଧର୍ମ।
1: ଛାଡ଼ ମୋ ସେ ବାଜେ କଥା, କୁହ ନା କୁହ କେବେ ଯଶୀପୁର ଯିବା। ରାଜଲକ୍ଷ୍ମୀ ଭାରି ମନେ ପଡୁଛି।
0: ଓ, ତମେ ତାହେଲେ ରାଜଲକ୍ଷ୍ମୀ ମାୟାରେ ପଡି ଯାଇଛ ନୁହେଁ?
1: ଶୁଣ, ତମେ ପୁଅ ଜାତି ଝିଅମାନଙ୍କ ମନ କଥା କେମିତି ବୁଝିବ କହିଲ? ତମ ସାଙ୍ଗ ବାହାଘର ପାଇଁ ଗୁଣୁପୁର ସିନା ଆସିଲି, ହେଲେ ମନଟା କିନ୍ତୁ ପଡି ରହିଛି ସେଇ କେନ୍ଦୁମୁଣ୍ଡି ଗାଁରେ ରାଜଲକ୍ଷ୍ମୀ ମାଙ୍କିଡ଼ିଆ ପାଖରେ।
0: ହଉ ହେଲା ରାଣୀ ସାହେବା, ଅନ୍ତତ ଗୁଣୁପୁରରେ ଯେତେଦିନ ରହିବା ଏଠିକା ମୌସମକୁ ଆକଣ୍ଠ ପାନ କର, ତାପରେ ସୁବିଧା ଦେଖି ପୁଣି କେବେ ଯଶୀପୁର ଯିବା।
1: କାଲି ତମ ସାଙ୍ଗର ଯେତେବେଳେ ହାତଗଣ୍ଠି ପଡ଼ିଲା, ମୋର କ'ଣ ମନେ ହେଲା ଜାଣିଛ? ଯେମିତି ରାଜଲକ୍ଷ୍ମୀର ହାତଗଣ୍ଠି ପଡ଼ୁଛି, ଆସିଲା ବେଳେ ତାର ଛଳ ଛଳ ଆଖି ସାଙ୍ଗକୁ ସେଇ ଯୋଉ କେଇ ପଦ କଥା, ଦିଦି ଭଲ ମଣିଷଟିଏ ଚାହେଁ, ସେ ବରଂ ଗରିବ ହଉ, ଏଇ ତମେ ତା ପାଇଁ ଗୋଟେ ବର ଠିକ କରିଦିଅ ନା।
0: ହଉ ବାବା, ଆଦେଶ ଶିରୋଧାର୍ଯ୍ୟ। ତମେ ଉଠିଲ, ଶୀଘ୍ର କାମ ସାର, ଆଜି ପରା ମୋ ସାଙ୍ଗର ବାହାଘର ଭୋଜି।
1: ସମ୍ବିତ, ତମେ ମତେ କହୁଥିଲ ନା ଏପଟେ ଏଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଅନେକ ପ୍ରକାର ଆଦିବାସୀ ଅଛନ୍ତି, ଏଠି କିଛି ଦିନ ରହିବା ଭିତରେ ଟିକେ ସେମାନଙ୍କ ସହ ମିଶି ଆସିଲେ ହୁଅନ୍ତାନି?
0: ପ୍ରପୋଜାଲଟା ତ ମନ୍ଦ ନୁହେଁ, ମୁଁ ଆଜି ସାଙ୍ଗେ ସାଙ୍ଗେ କଥାବାର୍ତ୍ତା ହଉଛି।

0: ହବ ତ କାଲି ବାହାରିଯିବା। ଶୁଣିଛି ଏଠି ଲାଞ୍ଜିଆ ସୌରା ସମ୍ପ୍ରଦାୟ ଅଛନ୍ତି ଏ ପାଖାପାଖି କେଉଁ ଜାଗାରେ, ହବ ତ ସେଇଠିକି ଯିବା। ତମେ ଶୀଘ୍ର ଉଠିଲ, ସେ ଅପେକ୍ଷା କରିଥିବ। ଆରେ ଉଠ ନା, ଏଇଟା ମୟୂରଭଞ୍ଜ ଜିଲ୍ଲା ଯଶୀପୁର ନୁହେଁ, ରାୟଗଡ଼ା ଜିଲ୍ଲାର ଗୁଣୁପୁର। ଉଠ,
1: ଛାଡ଼ୁ ନ, ଆରେ ହାତଟା ଛାଡ଼, ହୋ ବାବା ରଖିଦବନି ତମେ, ଚାଲ।

0: ସମ୍ବିତ, ଏ ଶଗଡ଼ା ବସ୍ତିଟିକୁ ଦେଖିଲ? ଆଚ୍ଛା, ଆମେ ପୋଟା ସିଂ ବାଟରେ ଆସିଲେ ନା?
1: ହଁ, ସେଠୁ ଶଗଡ଼ାଟା ପ୍ରାୟ 10-12 କିଲୋମିଟର ହବ। ଏସବୁ ଅଞ୍ଚଳ ଲାଞ୍ଜିଆ ସୌରାଙ୍କର। ଏ ଶଗଡ଼ା ଗାଁ ଗୋଟେ ବଡ଼ ଗାଁ, ଏଠି କେବଳ ଲାଞ୍ଜିଆ ସୌରା ମାନେ ରହନ୍ତି।
0: ସତରେ ସମ୍ବିତ, ଘଞ୍ଚ ଆମ୍ବ, ପଣସ, ତେନ୍ତୁଳି, ଶାଳ, ମହୁଲ ଗଛ ଯେମିତି ଜମାଟ ବାନ୍ଧିଛନ୍ତି ଶଗଡ଼ା ପାହାଡ଼ରେ। ସବୁଜିମା ଭରାଏ ଶଗଡ଼ା ପାହାଡ଼, ଆଉ ତା ଦେହରେ ଯେମିତି ଲେସି ରହିଛନ୍ତି ଏଇ ଲାଞ୍ଜିଆ ସୌରା ମାନେ।
1: ଏଥିରେ ଗୋଟେ ବିଶେଷତ୍ଵ ଲକ୍ଷ୍ୟ କରିଛ ସ୍ୱାତି?
0: କ'ଣ?
1: ଏ ଘର ଗୁଡାକୁ ଦେଖିଲ?
0: ମାଟି ଘର ଉପରେ ଡାଳ ପତ୍ର ଛାଉଣି ହେଇଛି, ଘର ତ ନୁହେଁ କୁଡିଆ।
1: ଆଉ କିଛି?
0: କାନ୍ଥ ଉପରେ ଚିତା। ଇଏ କି ଚିତା ମ?
1: ଇଏ ଚିତା ହଉଛି ଲାଞ୍ଜିଆ ସୌରାଙ୍କ ମାପୁରୁ।
0: ମାପୁରୁ? ଏମିତି କାନ୍ଥରେ ଚିତା ଲେଖିଦେଲେ କଣ ମାପୁରୁ ହୁଏ?
1: ଆଶ୍ଚର୍ଯ୍ୟ, ଅଦ୍ଭୁତ ବିଶ୍ୱାସ ଏମାନଙ୍କର।
2: ବଳିରେ ପୋଡ଼ ଛେଳି, କୁକୁଡ଼ା, ଘୁଷୁରୀ ଏରା ବଳି ଦିଅନ୍ତି। ଯୋଉ ମଣିଷ ଯଦି ଜ୍ୱର ହବ, ତାହେଲେ ଯୋଉ ଦେବତା ଯୋଉ ପ୍ରକାର ଯେମିତି ପ୍ରକାର ମାଗିବେ ସେ ହିସାବରେ ତାକୁ ଦିଆ। ବେଜୁ ଉପରେ ବେଜୁ ମାନେ ପୂଜା କରିବ, ତା ଦେହରେ ପ୍ରବେଶ କରିକି ସେ କହିବ ଯେ ନାଇଁ ମୁଁ ତମକୁ ଭଲ କରିବି, କିନ୍ତୁ ପୋଡ଼ ଦେଲେକା ଭଲ କରିବି ବୋଲି କହିବ।
3: ଆଚ୍ଛା।

0: ଯେତେବେଳେ ଜ୍ୱର ହବ ସେତେବେଳକୁ ଏମିତି ପୋଢ଼ୁକୁ ଦେଇକିରି ତାଙ୍କର ମହାପୁରୁକୁ ପୋଢ଼ୁକୁ ଦେଇକିରି ଯେ ବେଜୁ ହବ ସେ ଗାଇବ ଜକ ପୂଜାରୀ ସେ ଏଇଟାକୁ ଗାଇବେ।
1: ତା ମାନେ ବଳି ପ୍ରଥା ଏମାନଙ୍କର ସବୁଠୁ ବଡ।
2: ଆଉ ଗୋଟେ କଥା ଜାଣିଛ ସ୍ୱାତି, କାଲି ରାତିରେ ଆମ ସେଇ ଡାକ ବଙ୍ଗଳାରେ ଜଗୁଆଳି ବୁଢ଼ା ଗୋଟାଏ ମଜା କଥା କହୁଥିଲେ।
1: କେତେବେଳେ କଥା ହଉଥିଲା ମ, ମୁଁ ଶୋଇପଡ଼ିଥିଲି ନା।
2: ଖାଲି ଶୋଇ ତ ନଥିଲ, ଘୁଙ୍ଗୁଡ଼ି ବି ମାରୁଥିଲ, ଗଜା ଘୁଙ୍ଗୁଡ଼ି।
1: ସମ୍ବିତ, ହଁ ସେ କଣ କହୁଥିଲେ?
2: କହୁଥିଲେ ଏମାନଙ୍କ ବାପା ଅଜା କେହି ମରିଗଲେ ସେମାନେ ପ୍ରତି 3 ବର୍ଷରେ ସେମାନଙ୍କ ଉଦ୍ଦେଶ୍ୟରେ ପୋଢ଼ବଳି ଦିଅନ୍ତି, ଏଇଟା ହେଲା ସେମାନଙ୍କର ପ୍ରେତକର୍ମ।
1: ଇମା ସତରେ ଆମ ଘରର ଶୁଦ୍ଧି କାର୍ଯ୍ୟ ଏମାନଙ୍କ ଶୁଦ୍ଧି କାର୍ଯ୍ୟ ଭିତରେ ତ କେତେ ତଫାତ।
0: ଯେତେବେଳେ ଆମର ଅଜା କି ବାପା କି ଭାଇ କି କିଏ ବନ୍ଧୁ ଯଦି ମରିଯାଆନ୍ତି, ତାକୁ ଦଶା କଲା ବେଳକୁ ଆମେ ପୋଡ଼ ବଳି ଦେଉଛୁ। ବଳି ଦେଲା ବେଳକୁ ସେଟା ଆମେ ନାଚ କରୁଛୁ, ନାଚ କରିକି ବାଦ୍ୟ ତୁଡୁମ ଢାମ୍ପ ବଜେଇକିରି, ଆଉ ମୁଣ୍ଡରେ ସେ ପର ମାନେ ବଗ ପର ଏମିତି କି ମାନେ ବିଭିନ୍ନ ପ୍ରକାର ସୁନ୍ଦର ସାନ୍ଦର ସେ ମାନେ ଟାଙ୍ଗିଆ ଏମିତି ଧରିକିରି ଆମେ ନାଚୁଛୁ। ତାପରେ 3 ବର୍ଷକୁ ଥରେ ଆମେ କାର୍ଯ୍ୟ କରୁଥିଲା, ମାନେ ସେଟାକୁ 3 ବର୍ଷକୁ ମାନେ ଆମ ବାପା କି ମଜା କି ଯିଏ କିଛି ମରିଗଲେ ତାକୁ ପ୍ରତ୍ୟେକ 3 ବର୍ଷକୁ ଆମେ ତାକୁ ବଳି ଦେଲୁ, ତାକୁ ଆମେ କାର୍ଯ୍ୟ କରୁଛୁ। ସେଟା 7 ଦିନ ଲାଗିକି ରହିଲା, ସେଟା ବିଭିନ୍ନ ପ୍ରକାର ମାନେ ହସ ଖୁସି ତାକୁ ବଳି ଦେଇକିରି ତାକୁ ଆମେ ନାଚ ବାଚ କରିକିରି ତାକୁ ଆମେ ପୂଜା କରୁ।

0: ସମ୍ବିତ, ଏଇ ଯୋଉ ଭଦ୍ରଲୋକ ଗାଁ ଭିତରୁ ଆମ ଆଡକୁ ଆସୁଛନ୍ତି, ସେ କିଏ? ସେ ତ ଏ ଲାଞ୍ଜିଆ ସୌରା ସମ୍ପ୍ରଦାୟର ନୁହନ୍ତି, ତମ ପରି ପେଣ୍ଟ ସାର୍ଟ ପିନ୍ଧିଛନ୍ତି, କିଏ ସେ?
1: ଓହୋ, ତମକୁ ଚିହ୍ନେ ନାହିଁ ତାହେଲେ? ଇଏ ହେଲେ ହରିଶ୍ଚନ୍ଦ୍ର ପଣ୍ଡା, ପୁଟା ସିଂ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ଅଧିକାରୀ। ଆସନ୍ତୁ ପଣ୍ଡା ବାବୁ, ମୋ ସ୍ତ୍ରୀ ସ୍ୱାତି।
0: ସ୍ୱାତି ଦାସ, ନମସ୍କାର। ଆଚ୍ଛା ପଣ୍ଡା ବାବୁ, ଏ ଜଙ୍ଗଲ ଭିତରେ ସେମାନେ କଣ ସବୁ ଫସଲ କରନ୍ତି?
2: ଏମାନଙ୍କର ଜନା, ମାଣ୍ଡିଆ, କାଙ୍ଗୁ, କାନ୍ଦୁଲ, ପଣସ, ତେନ୍ତୁଳି, ହଳଦୀ, ଅଦା, ଭାଲିଆ, ସପୁରୀ, ଏମାନଙ୍କ ପାରମ୍ପରିକ ଚାଷ।
0: ଶୁଣ ନା,
1: କଣ
0: ଖରା ଭିତରୁ କି ସୁନ୍ଦର ଗୀତଟିଏ ଶୁଭୁଛି, କାନ ଡେରି ଶୁଣା।

0: ମାଆଟିଏ ତା ପୁଅକୁ ଗୀତ ଗାଇ ଶୁଆଇ ଦଉଛି। ଆଚ୍ଛା ସ୍ୱାତି, ତମର ମନେ ଅଛି ତମ ପିଲାଦିନେ ତମ ନାଁ କେମିତି ଦିଆଯାଇଥିଲା?
1: ସତ୍ୟନାରାୟଣ ପୂଜା ହେଲା, ଶିରିଣୀ ହେଲା, ମାମୁ ମତେ କୋଳରେ ଧରିଲେ, ପୁରୋହିତ ମନ୍ତ୍ର ପାଠ କଲେ, ବେକରେ ସୁନା ଚେନ୍, ହାତରେ ମୁଦି, ତାପରେ ମୋ ମାମୁ କାନରେ ଚୁପ୍ ଚୁପ୍କି କହିଲେ ସ୍ୱାତି।
0: ତାର କାରଣ ତମେ ସହରରେ ବଢ଼ିଛ, ଆଧୁନିକ ଚାକଚକ୍ୟରେ ନାଚୁଛ, ଖେଳୁଛ, ଏଠି କିନ୍ତୁ ଠିକ ଓଲଟା।
2: ନାମ ନାମକରଣ ବେଳକୁ ଆଉ ସେଟା ମଧ୍ୟ ପୋଡ଼ୁ ବଳି ବଳି ଦିଆହେବ, ଆଉ ସେଠି ତାକୁ ପୁଅକୁ ପୁଅ କିମ୍ବା ଝିଅ ଯାହାକୁ ନାମକରଣ ଦିଆହେବ ତାକୁ ହଳଦୀ ଲଗାହେବ, ମୁଣ୍ଡରେ ପାଗୁଡ଼ି ଦିଆହେବ, ତାପରେ ତା ନାଁରେ ପୋଡ଼କୁ ମଧ୍ୟ ହଳଦୀ ବଳି ଦିଆଯିବ, ତାପରେ ସେ ପିଲା ସେ ପୋଡ଼ ଉପରେ ବସାଇବେ, ବସେଇକିରି ଗାଁ ସାରା ବୁଲାଇବେ, ଧୀର ଭାବରେ ଗାଁ ସାରା ବୁଲାଇବେ, ବୁଲେଇକିରି ତାଙ୍କ ସହିତ ସମସ୍ତେ ନାଚ କରିକିରି ଗୀତ ଗାଇକିରି ବୁଲିବେ। ଯେଉଁ ନିୟମ ଅନୁଯାୟୀ ଆଜ୍ଞା ଯେତିକି ସେ କହିବ, ସେ ସନୁମ ଯେତିକି ବର୍ଷ କି ମାସ କି ସେତିକି କହିବ, ସେତିକି ମାସ ଭିତରେ ସେତିକି ବର୍ଷ ଭିତରେ ମୋତେ ଆଉ ପୋଡ଼ ବଳି ଦେବ ବୋଲି କହିବ, ସେ ଅନୁସାରେ ତାକୁ ନିର୍ଦ୍ଧାରିତ କରାଯିବ।
1: ଆରେ ବା, ଆଉ ବାହାଘର
3: ମଦ ତାଙ୍କରେ ଝୁଲେଇକି ଆସୁ କନିଆ ଘରେ ଆଜ୍ଞା, ତାଙ୍କ ମା ବାପା ପିଇଲେ ତାଙ୍କେ ଇଚ୍ଛା ହଉଛନ୍ତି ଆମ ଝିଅକୁ ମଦ ଖାଇବା ବୋଲିକି ସେମାନେ କହିବେ ଆଜ୍ଞା, ମଦ ଖାଇଲେ ହଁ ଆମ ଝିଅକୁ ଇଚ୍ଛା ଲାଗିଲା ଆଉ ପୁଅକୁ ଦେବା ବୋଲି ସେମାନେ କହିବେ ଆଜ୍ଞା, ସେଥିରୁ ଯିବା ଆସିବା କରିବେ। ଆମେ ଯୌତୁକ ତ ଦେଇପାରିବୁ ନାହିଁ, ଆମେ ହେଉଛୁ ଟିକେ ଜନାକି କିମ୍ବା କାଙ୍ଗୁକି ଆଉ ଆଉ ମାଣ୍ଡିଆ ଖାନ୍ଦଲ ଯାହା କିଛି ଆମେ ବାଡ଼ରେ ଲଗାଉଛୁ ସେଇଟା ଦଉଛୁ ଆଜ୍ଞା, ଥିଲେ ଦଉଛୁ ନଥିଲେ ଦଉନୁ ଆଜ୍ଞା।

0: ଦେଖିଲ ତ ସମ୍ବିତ, କି ସୁନ୍ଦର ବାହାଘର! ଆମ ପରି ଏତେ ଟିକିଏ ବି ଲେଞ୍ଜରା ନାହିଁ। ବାହାଘର ତ ନୁହେଁ, ଶୁଦ୍ଧ ସରଳ ରେଖାଟିଏ।
1: ସତରେ ସ୍ୱାତି, ତମ କଥାକୁ ମୁଁ ମଥାପାତି ସ୍ୱୀକାର କରୁଛି। ଏମାନଙ୍କଠୁ ବହୁତ କିଛି ଶିଖିବାର ଅଛି ଆମ ସମାଜର। ନିଛକ ମଣିଷ ପଣିଆ ତ ଏମାନଙ୍କ ଭିତରେ ହିଁ ଲୁଚି ରହିଛି।

0: ଏଇ ସନ୍ଧ୍ୟା ହେଇଯାଉଛି, ଫେରିବେନି?
1: ଆଉ କିଛି ସମୟ ପରେ ଶଗଡ଼ା ଗାଁ ପାହାଡ଼ ତଳେ ସୂର୍ଯ୍ୟ ନଇଁଯିବେ। ଅନ୍ଧାର ଭିତରେ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିବ ଏ ଲାଞ୍ଜିଆ ସୌରା ଇଲାକାଟି, ଆମର ତଥାକଥିତ ସଭ୍ୟ ସମାଜରୁ। ଆମେ ବୁଲିବାକୁ ଆସିଥିଲେ, ଫେରିଯିବା। ଏମାନେ କିନ୍ତୁ ଏଇଠି ପଡ଼ି ରହିବେ ତାଙ୍କ ଭବିଷ୍ୟତକୁ ଆବରି। ଈଶ୍ୱର ସେମାନଙ୍କର ମଙ୍ଗଳ କରନ୍ତୁ, ଈଶ୍ୱର ସେମାନଙ୍କର ମଙ୍ଗଳ କରନ୍ତୁ। ଚାଲ ଯିବା,
0: ଚାଲ।
1: କ'ଣ ହେଲା, ଅଟକି ଗଲ ଯେ?
0: ଆମେ ତ ଏପର୍ଯ୍ୟନ୍ତ ଆମ ଶେଷ ସୂଚନା ଦେଇନି।
1: ଓ ହଁ ହଁ, ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରଚାରିତ ଓଡ଼ିଶାର 26 ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
0: ବନମଲ୍ଲିକା ପରବର୍ତ୍ତୀ ପର୍ଯ୍ୟାୟ ପରଜା ସମ୍ପ୍ରଦାୟ ବନମଲ୍ଲିକା
1: ଶୁଣିବେ ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30।

ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ପ୍ରଚାର କରୁଛି ହିନ୍ଦୀ କଥାଚିତ୍ର 'ଦିଲ୍ ହେ କି ମାନତା ନେହିଁ'ର କେତୋଟି ଗୀତ।

ହିନ୍ଦୀ କଥାଚିତ୍ର କୟାମତ ସେ କୟାମତ ତକ୍ର କେତୋଟି ଗୀତ ଶୁଣୁଥିଲେ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 11:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମାଚାର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ହିନ୍ଦୀରେ ସମାଚାର ଶୁଣିପାରିବେ କିଛି କ୍ଷଣ ମଧ୍ୟରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।